ଆକାଶବାଣୀ ରାଉରକେଲା, ଆଜି ରବିବାର 1948 ଶତାବ୍ଦ, ଜ୍ୟେଷ୍ଠ 25 ଦିନ, 2026 ମସିହା ଜୁନ 14 ତାରିଖ। ସମୟ ବର୍ତ୍ତମାନ ସକାଳ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ପରବର୍ତ୍ତୀ ଭଜନ ଚରଣ ତଳେ ମୋ ଜଣାଣ ଗୀତିକା ଅଜାଡ଼ି ଦେବି ପ୍ରଭୁ ହେ ଘେନ ବା ନେଘନ ଘେନ ମୋର ନିବେଦନ ଆଗରୁ ଦେଇଛି ସବୁ ହେ। କଣ୍ଠଶିଳ୍ପୀ କେଶବଚନ୍ଦ୍ର ରାଉତ ରଚନା ବୈକୁଣ୍ଠନାଥ ବ୍ରହ୍ମଚାରୀ।

0: ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001422।
1: ହଁ, 8700001422।

0: ଜାଣୁଛ ଭାବୁଛି ଆମ ବିଜନେସଟା ଆଉ ଟିକେ ବଢିଲେ କେମିତି ହୁଅନ୍ତା।
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ଆଉ କାହାଠୁ?
0: ତମଠୁ। ଆଚ୍ଛା ତାହେଲେ କୁହ।
1: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱର୍କ ଦେଶର ସବୁଆଡେ ଅଛି।
0: ସେଥିରେ ମୋର କଣ ଲାଭ ହେବ?
1: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଯିବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 870-001-4242।
0: ଆଚ୍ଛା, 870-001-4242।

0: ଟେଲିଫୋନ୍ ଲଗାଉଛି 8700014242।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶୁଣିଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତି ଗୀତ। ପରବର୍ତ୍ତୀ ଭଜନ ପୁରାତନ ରଚନାରୁ ଶିଳ୍ପୀ ପୁଷ୍ପା ମହାନ୍ତି। ଜୀବରେ ଜୀବରେ ଜୀବ ଦିନେ ଚାଲିଯିବରେ, ଦିନେ ଏହି ମାଟିପିଣ୍ଡ ମାଟିରେ ମିଶିବରେ।

ମୋର ଡର ନାହିଁ ଆଉ କାହାକୁ, ମୋର ଭୟ ନାହିଁ ଆଉ କାହାକୁ, ସବୁ ଭୟ ମୋର ହୋଇଅଛି ଦୂର ଆଶ୍ରେ କରି ଚୌବାହାକୁ। ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୁଥାଳ, ଶିଳ୍ପୀ ପତିତ ପାବନ ତ୍ରିପାଠୀ।

ଭେଳା ମୋ ଯାଉଛି ବୁଢ଼ୀ, ରଖ ହେ ଜଗତ ସାଇଁ, ଆହୁଲା ଦେଲେଣି ଛାଡ଼ି ଭରସା ଦିଶୁ ତ ନାହିଁ। କଣ୍ଠଶିଳ୍ପୀ ଆରା ପଣ୍ଡା, ରଚନା ଲକ୍ଷ୍ମୀକାନ୍ତ ମହାପାତ୍ର।

କାର୍ଯ୍ୟକ୍ରମ ଶେଷରେ କେଉଁ ନାମ ଡାକିବି ମୁଁ ସହସ୍ର ତୋ ନାମ ଶିଳ୍ପୀ ତ୍ରିଲୋଚନ ପାତ୍ର ରଚନା ଶୀର୍ଷାନନ୍ଦ ଦାସ କାନନଗୋ।

ପ୍ରଚାର କଲୁ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଶ୍ରୀରାମଚରିତ ମାନସ। ଆଜି ଶୁଣିବା ଏହାର 194 ଭାଗ।

ପ୍ରଚାର କଲୁ ଶ୍ରୀରାମଚରିତ ମାନସ। ଆଜି ଶୁଣିଲେ ଏହାର 194ତମ ଭାଗ। ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ରାଜ୍ୟର ମୋଟ 3,64,564,501 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ଯାହା ମୋଟ ଭୋଟରଙ୍କ 98.65%। ବର୍ତ୍ତମାନ ସୁଦ୍ଧା 95,41,924 ପରିଗଣନା ଫର୍ମ ଡିଜିଟାଇଜ୍ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ, ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏସ୍ଆଇଆର୍ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ପାଇଁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସିଡିଏ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ମାର୍ଶାଘାଇ ବ୍ଲକ ଅନ୍ତର୍ଗତ 100 ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର 10ର ବିଏଲ୍ଓ ଅମ୍ବିକା ସାହୁ ଏସ୍ଆଇଆର୍ କାର୍ଯ୍ୟରେ 100% ସଫଳତା ହାସଲ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ସଫଳ ନିଦର୍ଶନ ଦେଖିବାକୁ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅନ୍ତୋଦୟ ଭାବନା ସହିତ ଗରିବ, କୃଷକ, ମହିଳା ଓ ଯୁବକମାନଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମହିଳା ନେତୃତ୍ୱାଧୀନ ବିକାଶ ଭାବନା ସହିତ ଦେଶର ନାରୀଶକ୍ତି ସହଭାଗୀ ହେବା ସହିତ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ସୁଯୋଗ ଯୋଗାଇଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁ ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ ରୋଡ଼କୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟର ଅଗ୍ରଗତି ଓ ଗୁଣାତ୍ମକମାନର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ପାଇଁ ସୁବିଧା ପ୍ରଦାନରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ହରିଚନ୍ଦନ ଆଶା ବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗଣଯୋଗ ଅଭିଯାନ ଆଜି ସକାଳ 6:15 ରୁ 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେଉଛି। ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଆସନ୍ତା 21 ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଥାଏ। ପିଠାପଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ମଧ୍ୟ ରହିଛି। ରଜପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହିତ ଏହି ପର୍ବ ଶେଷ ହୋଇଥାଏ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ଗତକାଲି ପାରାଦ୍ୱୀପ ଓ ବାରିପଦା ଦେଇ ଅଗ୍ରସର ହେଉଛି। ଆସନ୍ତା 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ନମସ୍କାର।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ୱାର୍ଲଡ ବ୍ଲଡ୍ ଡୋନର ଡେ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବିନାରାୟଣ ରଥ।
2: ଆମ ଦେହର ସବୁଠାରୁ ମୂଲ୍ୟବାନ ଉପାଦାନ ହେଉଛି ରକ୍ତ। ମଣିଷ ଦେହରେ ହାରାହାରି 5-6 ଲିଟର ରକ୍ତ ଥାଏ। ପ୍ରତି ମୁହୂର୍ତ୍ତରେ ଆମ ଅସ୍ଥି ମଜ୍ଜା ଭଳି କେତେକ ଅଙ୍ଗରୁ ରକ୍ତ ତିଆରି ହେଉଥାଏ। ତେବେ କେତେକ ବିଶେଷ ପରିସ୍ଥିତିରେ ମଣିଷ ଦେହରେ ଅନ୍ୟ ବ୍ୟକ୍ତିର ରକ୍ତ ଆଣି ଭରଣା କରିବା ଦରକାର ହୋଇଥାଏ। ସେସବୁ ବିଶେଷ ପରିସ୍ଥିତିମାନଙ୍କ ମଧ୍ୟରେ ଅସ୍ତ୍ରୋପଚାର, ଦୁର୍ଘଟଣାଜନିତ ରକ୍ତସ୍ରାବ, କେତେକ ପ୍ରକାର କର୍କଟ ରୋଗ, ରକ୍ତ ଶିକୁଳି ରୋଗ ଆଦି ପ୍ରଧାନ। ରକ୍ତରେ ରହିଥିବା ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା, ଅଣୁଚକ୍ରିକା ପରି ବିଶେଷ କୋଷଗୁଡ଼ିକ ଥିବାରୁ ରକ୍ତ କୃତ୍ରିମ ପ୍ରଣାଳୀରେ ପ୍ରସ୍ତୁତ ହୋଇପାରେ ନାହିଁ। ତେଣୁ ଆବଶ୍ୟକ ପଡ଼ିଲେ ମଣିଷ ପାଇଁ କେବଳ ମଣିଷ ରକ୍ତ ହିଁ ବ୍ୟବହାର କରାଯାଏ। ଆକଳନରୁ ଜଣାଯାଏ ଯେ ଆମ ଦେଶରେ ପ୍ରତିବର୍ଷ ପ୍ରାୟ 1 କୋଟି 1 ଲକ୍ଷ ରକ୍ତ ଆବଶ୍ୟକ ହେଉଛି। ତା ମଧ୍ୟରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ମାତ୍ର 40 ଲକ୍ଷ 1 ଲକ୍ଷ ସଂଗୃହୀତ ହୋଇଥାଏ। ତେଣୁ ଆବଶ୍ୟକ ରକ୍ତ ଏବଂ ଉପଲବ୍ଧ ରକ୍ତ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ସେଇଥିପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ ସଙ୍କଟାପନ୍ନ ହେଉଛି, ଅନେକ ମୃତ୍ୟୁ ବି ହେଉଛି। ତେଣୁ ସ୍ୱାଭାବିକ ସ୍ୱାସ୍ଥ୍ୟ ଥିବା ପ୍ରତ୍ୟେକ ନାଗରିକ ରକ୍ତଦାନ ପାଇଁ ଆଗଭର ହେଲେ ଏହି ଅଭାବ ଦୂର ହୋଇପାରିବ, ଅସମୟରେ ହେଉଥିବା ଏହିସବୁ ମୃତ୍ୟୁକୁ ରୋକିହେବ। ରକ୍ତଦାନ ଆମର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ବି ଅନେକ ବ୍ୟକ୍ତିଙ୍କର ରକ୍ତଦାନ ବିଷୟରେ କେତେକ ଭ୍ରମଧାରଣା ଥିବାରୁ ସେମାନେ ଏ ଦିଗରେ ଆଗଭର ହେଉନାହାନ୍ତି। ରକ୍ତଦାନ ବିଷୟରେ ଯଦି ପ୍ରକୃତ ତଥ୍ୟ ସେମାନଙ୍କ ପାଖରେ ପହଞ୍ଚିପାରିବ, ତେବେ ହୁଏତ ଅଧିକାଂଶ ବ୍ୟକ୍ତି ଏହି ମହତ୍ ଦାନ ପାଇଁ ଆଗେଇ ଆସିବେ। କେତେକ ଭାବନ୍ତି ଯେ ରକ୍ତଦାନ କଲେ ଅଧିକ ରକ୍ତ ଚାଲିଯାଇପାରେ, ତାହେଲେ ବ୍ୟକ୍ତି ଦୁର୍ବଳ ହୋଇଯିବ କିମ୍ବା ଅଚେତ ହୋଇଯାଇପାରେ, କିନ୍ତୁ

0: କଥା ହେଉଛି ରକ୍ତଦାନ କେବଳ ବ୍ଲଡ୍ ବ୍ୟାଙ୍କ ଜରିଆରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଯାଏ। ବ୍ୟକ୍ତି ରକ୍ତଦାନ କରିବା ଆଗରୁ ତା ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେ ରକ୍ତ ଦେଇପାରିବେ ବୋଲି ନିର୍ଣ୍ଣିତ ହୋଇଥାଏ। ମାତ୍ର 250 ml ରକ୍ତ ଜଣଙ୍କ ଠାରୁ ଥରକେ ନିଆଯାଇଥାଏ, ତାଠାରୁ ଅଧିକ ନିଆଯାଏ ନାହିଁ। ତେଣୁ ଜଣେ ବ୍ୟକ୍ତି ପ୍ରତି 3 ମାସରେ ଥରେ ଲେଖାଏଁ ଏପରି ଭାବେ ବର୍ଷକୁ 4 ଥର ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ବ୍ୟକ୍ତିର ହିମୋଗ୍ଲୋବିନ 12.5 gramରୁ ଅଧିକ ଥିଲେ ହିଁ ତାଙ୍କଠାରୁ ରକ୍ତ ଗ୍ରହଣ କରାଯାଏ। ମନେ ରଖିବାର କଥା ଯେ ରକ୍ତଦାନ କରିବାର ମାତ୍ର 48 ଘଣ୍ଟା ମଧ୍ୟରେ ସେତିକି ରକ୍ତ ଦେହ ଭିତରେ ପୁଣି ଥରେ ତିଆରି ହୋଇଯାଏ। କେତେକ ବ୍ୟକ୍ତି ଭାବନ୍ତି ଯେ ରକ୍ତଦାନ କରିବା ପରେ ଗୋଟିଏ ଦିନ ବିଶ୍ରାମ ନେବା ଦରକାର ହୁଏ, କିନ୍ତୁ ଏ ଧାରଣା ବି ଠିକ୍ ନୁହେଁ। ବରଂ ରକ୍ତଦାନ କରିବା ପରେ ପରେ ଅଧିକ ଫୁର୍ତ୍ତି ଲାଗେ, କାମକୁ ଯିବାରେ କୌଣସି ଅସୁବିଧା ନାହିଁ। ତେବେ ରକ୍ତଦାନ କରିବା ଦିନ ଅନ୍ତତଃ 8-10 ଗ୍ଲାସ୍ ପାଣି ପିଇବା ଉଚିତ। ରକ୍ତଦାନ ଦିବସରେ ମଦ୍ୟପାନ କରିବା ଅନୁଚିତ। ତା ଛଡ଼ା ସେଦିନ ଗାଡ଼ି ଚଳାଇବା କିମ୍ବା ଅଧିକ ସମୟ ଖରାରେ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ଯେଉଁ ବ୍ୟକ୍ତିଙ୍କର ସିଷ୍ଟୋଲିକ୍ ରକ୍ତଚାପ 180ରୁ କମ୍ ଥାଏ କିମ୍ବା ଡାଏଷ୍ଟୋଲିକ୍ ରକ୍ତଚାପ 100ରୁ କମ୍ ଥାଏ, ସେ ରକ୍ତଦାନ କରିବାରେ କିଛି ଅସୁବିଧା ନାହିଁ। ଉଚ୍ଚ ରକ୍ତଚାପ ପାଇଁ ଔଷଧ ଖାଉଥିଲେ ବି ସେ ରକ୍ତଦାନ କରିବାରେ ପ୍ରତିବନ୍ଧକ ନାହିଁ। ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତର ଯଦି ଅନୁମୋଦିତ ସୀମା ମଧ୍ୟରେ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ ପାଇଁ ବୟସର ପ୍ରତିବନ୍ଧକ ନଥାଏ। 18 ବର୍ଷରୁ ଉର୍ଦ୍ଧ ଯେକୌଣସି ବ୍ୟକ୍ତି ଯଦି ଡାକ୍ତରଙ୍କ ପରୀକ୍ଷାରେ ଉପଯୁକ୍ତ ନିର୍ଣ୍ଣିତ ହୁଅନ୍ତି ସେ ଅନାୟାସରେ ରକ୍ତଦାନ କରିପାରିବେ। ତେବେ ମୋଟାମୋଟି ଭାବେ ଦେଖିଲେ 18-65 ବର୍ଷ ଭିତରେ ଥିବା ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ କରିବା ପାଇଁ ଉପଯୁକ୍ତ। ରକ୍ତଦାନ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁ ଛୁଞ୍ଚି ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟବହୃତ ହୁଏ ତାହା ଅନ୍ୟ କୌଣସି ବ୍ୟକ୍ତି ପାଇଁ ବ୍ୟବହାର କରାଯାଏ ନାହିଁ। ଥରେ ବ୍ୟବହାର କରିବା ପରେ ତାହାକୁ ନଷ୍ଟ କରି ଦିଆଯାଏ। ତେଣୁ ରକ୍ତଦାନ ଫଳରେ କୌଣସି ପ୍ରକାର ସଂକ୍ରମଣ ହେବାର ଆଶଙ୍କା ନାହିଁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ୱାର୍ଲ୍ଡ ବ୍ଲଡ୍ ଡୋନର ଡେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ରବିନାରାୟଣ ରଥ। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 wicketରେ ପରାସ୍ତ କଲା ଭାରତ। ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ନିସ୍ଠାରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିବେ। ନିସ୍ଠାରେ ଆଜି ଉଭୟ ନେତା ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭାରତର ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ପ୍ରଦର୍ଶନ କରୁଥିବା ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି। ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନବସୃଜନ, ରଣନୈତିକ ବ୍ୟାପାର ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। ନିସ୍ଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ହୋଟେଲ୍ ନେଗ୍ରେସ୍କୋଠାରେ ପ୍ରବାସୀ ଭାରତୀୟ ଭବ୍ୟ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହାକୁ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସ୍ୱାଗତ ଅବସରରେ ଫ୍ରାନ୍ସ ଏବଂ ଇଟାଲୀୟ କଳାକାରଙ୍କ ଦ୍ୱାରା କଥକ, ଓଡ଼ିଶୀ ଓ ଭରତନାଟ୍ୟମ୍ ଭଳି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଲୋଭାକିଆକୁ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ନୂତନ ମାର୍ଗ ଉନ୍ମୁକ୍ତ କରିବ ଏବଂ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:15 ଆରମ୍ଭ ହୋଇଥିବା ଏହି ଅଧିବେଶନ 7:35 ପର୍ଯ୍ୟନ୍ତ ଜାରି ରହିବ। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଯୋଗ ଅଧିବେଶନ ଆୟୋଜିତ ହୋଇଛି। ଏଥିରେ ପାଖାପାଖି 130 ଦେଶ ଅଂଶଗ୍ରହଣ କରୁଛନ୍ତି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବୈଷୟିକ ସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ଦେଶର ନାଗରିକ, ଯୋଗ ଅଭ୍ୟାସକାରୀ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀଭିତ୍ତିକ ଏବଂ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ସେବା ଆରମ୍ଭ ହୋଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟର ମଣ୍ଡି ମୁଖ୍ୟ ଡାକଘର ଏବଂ ରେହରଧର ଶାଖା ଡାକଘର ମଧ୍ୟରେ ଏହି ସେବା ଆରମ୍ଭ ହୋଇଛି। ଗ୍ରାମୀଣ ଡାକ ସେବକ ଏବଂ ଡାକ ସହାୟକଙ୍କ ସହିତ ଶ୍ରୀ ସିନ୍ଧିଆଙ୍କର ହୋଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ଦ୍ରୁତ ଏବଂ ଅଧିକ ଦକ୍ଷ ସଂଯୋଗୀ ଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗାଯୋଗ ମନ୍ତ୍ରଣାଳୟ କହିଛି। ଏଭଳି ବ୍ୟବସ୍ଥାକୁ ଦେଶର ଅନ୍ୟ ପ୍ରାନ୍ତରେ ଆଗାମୀ 2-3 ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ହିମାଚଳ ପ୍ରଦେଶ ଏବଂ ଆସାମରେ ଏଥିପାଇଁ 150 ଅଞ୍ଚଳକୁ ଚିହ୍ନଟ କରାଯାଇଛି। ମନ୍ତ୍ରଣାଳୟ କହିଛି, ଡ୍ରୋନ୍ ଆଧାରିତ ଏହି ଡାକ ପରିବହନ ବ୍ୟବସ୍ଥା ଦ୍ୱାରା ଡାକ ସାମଗ୍ରୀ ହସ୍ତାନ୍ତର ସମୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ମଣ୍ଡି ମୁଖ୍ୟ ଡାକଘରଠାରୁ ରେହରଧର ଶାଖା ଡାକଘରକୁ ପାରମ୍ପରିକ ବ୍ୟବସ୍ଥା ମାଧ୍ୟମରେ ସଂଯୋଗ 2 ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ଏବେ ଏହା ମାତ୍ର 7 ମିନିଟ୍କୁ ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଇରାନ ସହିତ ଯୁଦ୍ଧ ସମାପ୍ତି ନେଇ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଏହାପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟେସ୍ରେ ଟ୍ରମ୍ପ ଏହି ସୂଚନା ଦେଇ କହିଛନ୍ତି, ସ୍ୱାକ୍ଷରିତ ହେବାକୁ ଥିବା ଚୁକ୍ତି ଯଦି ଆଶା ଅନୁରୂପ କାର୍ଯ୍ୟକାରୀ ନ ହୁଏ ତେବେ ଇରାନ ବିପକ୍ଷରେ ବିକଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଢଙ୍ଗରେ ନିରପେକ୍ଷ କରାଯାଇଛି ଏବଂ ଏ କ୍ଷେତ୍ର ପାଇଁ ଉପଯୋଗୀ ସାମଗ୍ରୀକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଚୁକ୍ତିନାମା ଆଜି ସ୍ୱାକ୍ଷରିତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି, ତେବେ ଭବିଷ୍ୟତରେ ଏହି ଚୁକ୍ତିନାମା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଇରାନର ସରକାରୀ ଗଣମାଧ୍ୟମ ଇସ୍ମାଇଲ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡ୍କାଷ୍ଟିଂକୁ ସାକ୍ଷାତକାରରେ ଶ୍ରୀ ବାଘାଇ ଏହି ସୂଚନା ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏକ ଧାରାବାହିକରେ ଆଜି ଆସନ୍ତୁ ଶୁଣିବା ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। 12 ବର୍ଷର ସଂସ୍କାର 12 ବର୍ଷର ବିଶ୍ୱାସ ପାଲଟିଛି। GST ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଦେଶବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ବଜେଟ୍ରେ ଆୟ ବୃଦ୍ଧି ସହ ଟିକସ ସଂସ୍କାର ମାଧ୍ୟମରେ କରଦାତାଙ୍କୁ ସୁଫଳ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆୟକର ଦେବାକୁ ପଡ଼ୁନାହିଁ। ଦେଶର 88% କରଦାତା ବାର୍ଷିକ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ଏବଂ ଏହି ପଦକ୍ଷେପର ସୁଫଳ ସିଧାସଳଖ ତାଙ୍କ ପାଖରେ ପହଞ୍ଚିପାରୁଛି। ଆୟକର ଦାଖଲକାରୀଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷରେ 9,20,000,000 ପହଞ୍ଚିଛି। GST ସଂସ୍କାର ଦ୍ୱାରା ଅନୁପାଳନ ଅଧିକ ସରଳ ହେବା ସହ ଏହି କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି। ଗତ ଏପ୍ରିଲରେ ଜିଏସ୍ଟି ସଂଗ୍ରହ ରେକର୍ଡ ପରିମାଣ 242,000 କୋଟି ଟଙ୍କା ହୋଇଥିଲା। ଧର୍ମଶାଳାରେ ଅନୁଷ୍ଠିତ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ 7 wicketରେ ବିଜୟୀ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା 3-ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଗତକାଲି ଧର୍ମଶାଳାଠାରେ ଖେଳାଯାଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଥିଲା। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ 24 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 194 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଭାରତ 22 ଓଭର 5 ବଲ୍ରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ 66 ବଲ୍ରୁ ଅପରାଜିତ 84 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆସନ୍ତା 17 ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ୍ ପଡ଼ିଆଠାରେ ଦ୍ୱିତୀୟ ଦିନିକିଆ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍ପରକୁ 16 ଥର ଭେଟିଥିବା ବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଅନ୍ୟ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ନେଦରଲ୍ୟାଣ୍ଡସ୍ ବାଂଲାଦେଶକୁ ଭେଟିବ। ଭାରତୀୟ ସମୟ ପୂର୍ବାହ୍ନ 10:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ୱେଷ୍ଟଇଣ୍ଡିଜ୍ ପୂର୍ବତନ ଚାମ୍ପିୟନ୍ ନ୍ୟୁଜିଲାଣ୍ଡକୁ 7 wicketରେ ପରାସ୍ତ କରିଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ଆୟର୍ଲାଣ୍ଡ ବିପକ୍ଷରେ 40 ରନ୍ରେ ବିଜୟୀ ହୋଇଛି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ତୁର୍କୀ ଏବଂ ଜର୍ମାନ କୁରାକାଉ ମଧ୍ୟରେ ମୁକାବିଲା ହେବ। ହାଇତି ଏବଂ ସ୍କଟଲାଣ୍ଡ ମଧ୍ୟରେ ଏବେ ମ୍ୟାଚ୍ ଜାରି ରହିଛି। ପୂର୍ବରୁ ବ୍ରାଜିଲ ଏବଂ ମରକୋ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ସି ପର୍ଯ୍ୟାୟର ଏହି ମ୍ୟାଚ୍ରେ ଉଭୟ ଦଳ ପରସ୍କରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସେହିଭଳି ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ କାତାର ଓ ସ୍ୱିଜରଲାଣ୍ଡ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ସମେତ ଦେଶର ଉତ୍ତର ପୂର୍ବାଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ କେରଳ ମାହେ ତାମିଲନାଡୁ ପୁଡୁଚେରୀ ଏବଂ କରେକାଲରେ ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣ ଅଞ୍ଚଳକୁ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରଗତି କରିବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 wicketରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
3: କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ ପ୍ରଚାର କରୁଛୁ ଶିଶୁ ରାଜ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା 90 ବର୍ଷରେ ଆକାଶବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ତେବେ କାର୍ଯ୍ୟକ୍ରମ ପୂର୍ବରୁ କିଛି ସମୟର ବିଜ୍ଞାପନ ବିରତି।
4: ଦେଖ ଏ ନବଘନର ଘର, ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ ଏ ନବଘନର ଘର, ହଁ ଆଜ୍ଞା ନବଘନର ଘର, ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତି ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026ରୁ 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
6: माँ माँ देखो तू इधर राशन कार्ड रे कितने चावल मिली थी
7: अरे बहु इतने चावल कोटु आने लो की देना
6: की आओ दबा माँ आमो सरकार दे चंटी मुख्यमंत्री अन्नपूर्णा योजना आरंभ हुई थी परा एबे आमो को मुंडो पिछा 5 किलो नो 10 किलो चावल संपूर्ण मागना रे मिली थी
7: अरे बा एटा तो भारी भलो कथा सरकार आमो दुख बुझी चंटी
8: मुख्यमंत्री अन्नपूर्णा योजना 3 कोटी रो अधिक ओडिसावासींको मिलुछ अतिरिक्त खाद्य सुरक्षा ओडिसा सरकार आपणक सुख दुखर साथी
3: आपणक व्यवसाय रे उन्नति आनिबा पई आकाशवाणी रा सहयोग नियंतु आ व्यवसाय को ले जंतु सफलता रा शिखर को
9: आपणक व्यवसाय स्थानीय हे कि राष्ट्रीय आकाशवाणी पाखरे अछि उपभोक्ताक निकट रे पहुचिबार समस्त मार्ग
3: घर हे कि ऑफिस अथवा दुकान सबुठी बसी आकाशवाणी जेकोनसी केन्द्र रे विज्ञापन पाई बुकिंग करि परिबे
9: आकाशवाणी रो विभिन्न चैनल रे विज्ञापन देबा बहुत सहज सुलभ आउ सस्ता
3: बुकिंग पाई जोगाजोग करंतु ए टेलीफोन नंबर रे 870-001-4242
9: हां 870-001-4242

0: ପିଲାଏ ତମେ ମାନେ କାର୍ଯ୍ୟକ୍ରମ ଶୁଣୁଛ 102.6 MHz ଯୋଗେ। ହଁ ପିଲେ, ଏହି 102.6 FM ମାନେ ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି ଶିଶୁ ରହିଚ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଆଉ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ଆପଣାର ସରିତା ଅପା। ଜାଣିଛ ପିଲାମାନେ, ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ତାକୁ ଅନେକ ଅନେକ ଶୁଭେଚ୍ଛା। ହଁ ପିଲାଏ, ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ସୂଚନା ମୂର୍ଚ୍ଛନାର କୁହୁକମୁଣି ହେଉଛି ଆମ ଆକାଶବାଣୀ। ଚିନ୍ତା ଓ ଚେତନାର ଦିଗବାରିଣୀ ହେଉଛି ଆମ ଆକାଶବାଣୀ। ରାଜ୍ୟର ଯେତେ କଳା ସଂସ୍କୃତିକୁ ଏହି ଆକାଶବାଣୀ ତା ପାଖରେ ସାଇତି ରଖିଛି। ଦାସକାଠିଆ, ଖଞ୍ଜଣି ଭଜନ ଓ କେନ୍ଦରା ପ୍ରଭୃତି ଏହି ଆକାଶବାଣୀ ଦ୍ୱାରା ହିଁ ପ୍ରଚାରିତ ହୋଇଥାଏ। ପରମ୍ପରା, ରୀତିନୀତି, ଚାଲିଚଳଣି ଆଦି ଶ୍ରୋତାର ମନକୁ ଛୁଇଁଲା ଭଳି ଯୁଗ ସହ ତାଳ ଦେଇ ନୂଆ ମାଧୁର୍ଯ୍ୟ ଭରା କାର୍ଯ୍ୟକ୍ରମକୁ ଏହି ଆକାଶବାଣୀ ହିଁ ପରିବେଷଣ କରିଥାଏ। ହଁ ପିଲାମାନେ, ସଂସ୍କୃତି, ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ହେଉଛି ଆକାଶବାଣୀ। କାହିଁକି ନା ଗାଁଠୁ ସହର ପ୍ରତ୍ୟେକ ଗଳିକନ୍ଦିରେ ପହଞ୍ଚିଥାଏ କେବଳ ଏହି ଆକାଶବାଣୀ।
1: ଜାଣିଛ ପିଲାମାନେ, ବିଶ୍ୱ ରକ୍ତଦାନ ଦିବସ ପ୍ରତି ବର୍ଷ ଜୁନ୍ ମାସ 14 ତାରିଖରେ ପାଳିତ ହୁଏ। 2004 ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହି ଦିନକୁ ରକ୍ତଦାନ ଦିବସ ରୂପେ ଘୋଷଣା କରାଯାଇଛି। ଏହାର ମୂଳ ଉଦ୍ଦେଶ୍ୟ କ'ଣ ଜାଣିଛ? ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ ରକ୍ତଦାନର ଆବଶ୍ୟକତା ବିଷୟରେ ସଚେତନତା ସହ ପ୍ରୋତ୍ସାହନ ସୃଷ୍ଟି କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବିଶ୍ୱ ସାର୍ବଜନିକ ସ୍ୱାସ୍ଥ୍ୟ ରକ୍ଷା ଅଭିଯାନ ଅନ୍ତର୍ଗତ ଯେଉଁ 8ଟି କାର୍ଯ୍ୟକ୍ରମ ପାଳିତ ହେଉଅଛି, ତନ୍ମଧ୍ୟରୁ ବିଶ୍ୱ ରକ୍ତଦାନ ଦିବସ ଅନ୍ୟତମ। ଅନ୍ୟ 7ଟି ହେଲା ବିଶ୍ୱ ମ୍ୟାଲେରିଆ ଦିବସ, ବିଶ୍ୱ ଟିକାକରଣ ସପ୍ତାହ, ବିଶ୍ୱ କ୍ଷୟରୋଗ ଦିବସ, ବିଶ୍ୱ ତମାଖୁ ଦିବସ, ବିଶ୍ୱ ହେପାଟାଇଟିସ୍ ଦିବସ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବିଶ୍ୱ ଏଡ୍ସ ଦିବସ। କିନ୍ତୁ ପିଲେ, ରକ୍ତଦାନର ଆବଶ୍ୟକତା କ'ଣ ରହିଛି ଜାଣିଛ? ଟ୍ରାନ୍ସଫ୍ୟୁଜନ୍ ପ୍ରଣାଳୀରେ ରକ୍ତଦାନ ଦ୍ୱାରା ଜୀବନ ନାଶକାରୀ ଅନେକ ରୋଗରୁ ଲୋକଙ୍କୁ ରକ୍ଷା କରାଯାଇପାରୁଛି। ଅନେକ ପ୍ରକାର ଜଟିଳ ଅସ୍ତ୍ରୋପଚାର ନିମିତ୍ତ ରକ୍ତର ଆବଶ୍ୟକତା ରହିଛି ଏବଂ ଏହି ରକ୍ତ ଅଭାବରେ ଅସ୍ତ୍ରୋପଚାର ହୋଇପାରିବ ନାହିଁ। ପୁଣି କୌଣସି ଦୁର୍ଘଟଣା ଜନିତ ରକ୍ତସ୍ରାବ କିମ୍ବା ଶିଶୁ

0: ପିଲାମାନେ ତମେମାନେ ତ ଜାଣିଛ ଆମ ରାଜ୍ୟ ଓଡ଼ିଶା ଏକ ସଂସ୍କୃତି ସମ୍ପନ୍ନ ପ୍ରାଚୀନ ରାଜ୍ୟ।
1: ଏଇ ମାଟିରେ ଆମେ ଅସଂଖ୍ୟ ଛୋଟ ବଡ଼ ପର୍ବପର୍ବାଣି ପାଳନ କରିଥାଉ। ସେମିତି ଆମର ଏକ ଆନନ୍ଦ ଉଲ୍ଲାସ ଭରା ମଜା ମଜଲିସ୍ର ପର୍ବ ହେଉଛି ରଜ ପର୍ବ।

ରଜର ଅର୍ଥ ରଜସ୍ୱଳା ବା ଋତୁମତୀ। ପାରମ୍ପରିକ ବିଶ୍ୱାସ ଅନୁଯାୟୀ ପୃଥିବୀ ମାତା ରଜର ଏହି ତିନି ଦିନ ରଜସ୍ୱଳା ହୁଏ ଏବଂ ବର୍ଷକ ପାଇଁ ସୃଜନଶୀଳ ହୁଏ। ତେଣୁ ଏହା ଏକ କୃଷି ଭିତ୍ତିକ ପର୍ବ। ଏହି ଅବସରରେ କୃଷକ ପାଳନ କରେ ନାନାଦି ଉତ୍ସବ। ଏହି ତିନି ଦିନ ଧରି ପାଳନ ହୁଏ ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମିଦାହ ରୂପରେ।

0: ରଜ ଉପଲକ୍ଷେ ବିଭିନ୍ନ ସ୍ଥାନରେ ପାଲା, ଦାସକାଠିଆ, ଯାତ୍ରା ଓ ଗୀତ ମହୋତ୍ସବ ଆହୁରି ମନଛୁଆଁ କରିଦିଏ। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ରଜ ପର୍ବକୁ ବେଶ ଉପଭୋଗ କରନ୍ତି। ଜାଣିଛ ପିଲେ ଏହି ପର୍ବର ବିଶେଷ ଆକର୍ଷଣ କ'ଣ? ଏହି ପର୍ବରେ ପୋଡ଼ ପିଠା ହିଁ ହୋଇଥାଏ ସମସ୍ତଙ୍କର ଅତି ପ୍ରିୟ। ତମେମାନେ ବି ଏହି ରଜ ପର୍ବର ଆନନ୍ଦ ଅଳ୍ପ ବହୁତ ଅନୁଭବ ବି କରିଥିବ ନା କ'ଣ?
1: ରଜ ପର୍ବ ଆସିଲା, ଆସିଲା ରେ ଆସିଲା ରଜ ପର୍ବ।

0: ଲାଗିବ।
1: ପିଲାମାନେ ତୁମେ ମାନେ ଜାଣିଛ ବ୍ୟାସ କବି କାହାକୁ କୁହାଯାଏ? ହଁ, କବି ଫକୀର ମୋହନ ସେନାପତିଙ୍କୁ ବ୍ୟାସ କବିର ଆଖ୍ୟା ଦିଆଯାଇଛି। ବ୍ୟାସ କବି ଫକୀର ମୋହନ ସେନାପତି 1843 ମସିହା ଜାନୁଆରୀ ମାସ 13 ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାସପୁର ଗାଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଓରସରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ 1 ବର୍ଷ 5 ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ମୃତ୍ୟୁ ଘଟିଥିଲା। ଏହାର ମାତ୍ର 14 ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ସେନାପତି ମଧ୍ୟ ଇହଧ୍ୟାମ ତ୍ୟାଗ କରିଥିଲେ। ବାଲ୍ୟକାଳରୁ ତାଙ୍କର ଲାଳନ ପାଳନ ଭାର ତାଙ୍କର ଜେଜେମା ସମ୍ଭାଳିଥିଲେ। ଆଉ ଗୋଟିଏ କଥା ଜାଣିଛ ପିଲେ, ଫକୀର ମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ। ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀରଙ୍କ ପାଖକୁ ନେଇଯାଇଥିଲେ ଆଉ ସେହି ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା ତାଙ୍କ ନାଁ ବଦଳାଇ କରିଦେଲେ ଫକୀର ମୋହନ। ତାଙ୍କର 4ଟି ଉପନ୍ୟାସ ମଧ୍ୟରୁ 6 ମାଣ 8 ଗୁଣ୍ଠ, ମାମୁ, ପ୍ରାୟଶ୍ଚିତ ଓ ଲଛମା ତତ୍କାଳୀନ 18 ଓ 19 ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ। 1918 ମସିହା ଜୁନ୍ ମାସ 14 ତାରିଖରେ ସେ ଦେହତ୍ୟାଗ କରିଥିଲେ।

0: ପଛିବ।
1: ଜାଣିଛ ପିଲାମାନେ, ପବନ ଶକ୍ତି ଏକ ନିରନ୍ତର ଓ ପୁନଃ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ। ଏ ବିଷୟରେ ଅଧିକ ଜାଣିବା ଲାଗି ପ୍ରତି ବର୍ଷ ଜୁନ୍ ମାସ 15 ତାରିଖରେ ପାଳିତ ହୁଏ ବିଶ୍ୱ ପବନ ଦିବସ। ଏହି ଦିନ ଶକ୍ତି ପଦ୍ଧତିକୁ ପୁନଃ ରୂପ ଦେବା ଏବଂ ପାରିପାର୍ଶ୍ୱିକ ଓ ଆର୍ଥିକ କ୍ଷେତ୍ରରେ ପବନ ଧାରଣ କରୁଥିବା ସମ୍ଭାବନା ବିଷୟରେ ଲୋକଙ୍କୁ ଶିକ୍ଷିତ କରାଯାଏ। 2007 ମସିହାରେ ୟୁରୋପୀୟ ପବନ ଶକ୍ତି ସଂଗଠନ ପ୍ରଥମ ପବନ ଦିବସ ଆୟୋଜନ କରିଥିଲା। ବ୍ୟବହାରିକ ଶକ୍ତିରେ ପବନ ଶକ୍ତିର ରୂପାନ୍ତରଣ ହେଉଛି ପବନ ଶକ୍ତି। ବିଦ୍ୟୁତ୍ ଶକ୍ତି ସୃଷ୍ଟି ଲାଗି ୱିଣ୍ଡ ଟର୍ବାଇନ୍ର ପ୍ରୟୋଗ, ଯାନ୍ତ୍ରିକ ଶକ୍ତି ନିମନ୍ତେ ୱିଣ୍ଡ ମିଲ୍, ୱାଟର ପମ୍ପିଙ୍ଗ କିମ୍ବା ଡ୍ରେନେଜ୍ ନିମନ୍ତେ ୱିଣ୍ଡ ପମ୍ପ ଭଳି କ୍ଷେତ୍ରରେ ଏହା ଉପଯୋଗୀ। ଏହା ଜୀବାଶ୍ମ ଇନ୍ଧନର ବିକଳ୍ପ। ପିଲାମାନେ ଜାଣିଛ, ଭାରତ ମାତା ବୀର ପ୍ରସବିନୀ କେତେ ବୀର ପୁରୁଷ ଓ ବୀର ରମଣୀଙ୍କ ଜନ୍ମ ଏହି ପବିତ୍ର ଭୂମିରେ ହୋଇଛି। ତାର କଳ

ପାଇଁ ଲକ୍ଷ୍ମୀବାଈ ସେମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ଜନ୍ମ ଜଣେ ମହାରାଷ୍ଟ୍ରୀୟ ବ୍ରାହ୍ମଣ ପରିବାରରେ 1835 ମସିହା ନଭେମ୍ବର ମାସ 16 ତାରିଖରେ ହୋଇଥିଲା। ପିତାଙ୍କ ନାମ ମେରୁ ପନ୍ତ ତାମ୍ବେ ତଥା ମାଙ୍କ ନାମ ଭାଗୀରଥୀ ଥିଲା। ପିଲାବେଳେ ତାଙ୍କର ଦୁଇଟି ଡାକ ନାମ ଥିଲା ମନୁ ଓ ଛବିଲି। ଜାଣିଛ ପିଲେ, ଲକ୍ଷ୍ମୀବାଈ ମାତ୍ର 8 ବର୍ଷ ବୟସରୁ ହିଁ ଖଣ୍ଡାଯୁଦ୍ଧ, ତୀର ଚାଳନା, ବର୍ଷା ଚାଳନା ଓ ଅଶ୍ୱ ଚାଳନା ପ୍ରଭୃତିରେ ପାରଙ୍ଗମ ହୋଇପାରିଥିଲେ। ହଁ ପିଲେ, ଝାନ୍ସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ କରି ସେ ପାଲଟି ଗଲେ ଝାନ୍ସୀର ରାଣୀ ଲକ୍ଷ୍ମୀବାଈ। ଇଂରେଜମାନଙ୍କୁ ଆମ ଦେଶରୁ ବିତାଡ଼ନ କରିବା ପାଇଁ ସେ ବହୁ ଚେଷ୍ଟା କରିଥିଲେ। ସେ ସେଥିପାଇଁ 1857 ମସିହା ମେ ମାସ 7 ତାରିଖ ଯୁଦ୍ଧରେ ଯୋଗ ଦେଇଥିଲେ, ଯାହାକି ସିପାହୀ ବିଦ୍ରୋହ ନାମରେ ପ୍ରସିଦ୍ଧ ହୋଇଥିଲା। ଆଉ ଜାଣିଛ ପିଲେ, ଏହି ଯୁଦ୍ଧରେ ସେ ଜୟଯୁକ୍ତ ମଧ୍ୟ ହୋଇଥିଲେ।

ଜାଣିଛ ପିଲାମାନେ, ଜାତିସଂଘର ସାଧାରଣ ପରିଷଦର ଅନୁମୋଦନ କ୍ରମେ 2008 ମସିହାରୁ ପ୍ରତି ବର୍ଷ ଜୁନ୍ ମାସ 19 ତାରିଖରେ ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ସଚେତନତା ଦିବସ, ଇଂରାଜୀରେ ୱାର୍ଲ୍ଡ ସିକଲ୍ ସେଲ୍ ଆୱାରନେସ୍ ଡେ। ଏହା ଏକ ମାରାତ୍ମକ ବ୍ୟାଧି। ଏହି ରୋଗରେ ଲୋହିତ ରକ୍ତକଣିକା ନଷ୍ଟ ହୋଇଥାଏ। ଉଭୟ ବୟସ୍କ ଓ ଶିଶୁ ଏହି ରୋଗ ଭୋଗିପାରନ୍ତି। ଏହି ରୋଗ ଯୋଗୁଁ ମୁଖ୍ୟତଃ ଆଫ୍ରିକା ମହାଦେଶରେ 5 ବର୍ଷରୁ କମ୍ ବୟସ୍କ ହଜାର ହଜାର ଶିଶୁଙ୍କ ଜୀବନ ଅକାଳରେ ଯାଉଛି। ଏହା ଏକ ଅନୁବଂଶିକ ରକ୍ତ ସମ୍ପର୍କିତ ବ୍ୟାଧି, ସାଧାରଣତଃ ପିତା ମାତାଙ୍କ ଠାରୁ ଶିଶୁ ଶରୀରକୁ ଆସିଥାଏ। ଭାରତରେ ଏହି ବ୍ୟାଧିଗ୍ରସ୍ତଙ୍କ ସଂଖ୍ୟା ପ୍ରାୟ 10 ଲକ୍ଷ। ମୁଖ୍ୟତଃ ଜନଜାତିର ଲୋକେ ଏହାର ଶିକାର ହେଉଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଏହି ବ୍ୟାଧିଗ୍ରସ୍ତଙ୍କ ସଂଖ୍ୟା ସର୍ବାଧିକ। 2015 ମସିହାରେ ସାରା ବିଶ୍ୱରେ ଏହି ରୋଗୀଙ୍କ ସଂଖ୍ୟା ପ୍ରାୟ 50 ଲକ୍ଷ ଥିଲା ଏବଂ ସେହି ବର୍ଷ ଏହି ରୋଗ ଯୋଗୁଁ 11,04,800 ମଣିଷଙ୍କ ପ୍ରାଣ ଯାଇଥିଲା। ରକ୍ତହୀନତା, ଗୋଡ଼ ଓ ହାତ ଫୁଲିବା, ବାରମ୍ବାର ଜୀବାଣୁ ସଂକ୍ରମଣ ଏବଂ ଅଙ୍ଗ ପ୍ରତ୍ୟଙ୍ଗରେ ଯନ୍ତ୍ରଣା ଏହି ରୋଗର ମୁଖ୍ୟ ଲକ୍ଷଣ। ଜାଣିଛ ପିଲାମାନେ, ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା ପରଦିନ ଶୀତଳ ଷଷ୍ଠୀ ଯାତ୍ରା ପାଳନ କରାଯାଏ। କିଛି ଭକ୍ତ ମା ପାର୍ବତୀଙ୍କ ମା ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶଙ୍କରଙ୍କର ହୋଇ ଉଭୟଙ୍କର ବିବାହ କାର୍ଯ୍ୟ ସମାପନ କରନ୍ତି। ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୁମ୍ଧାମ୍ରେ ମା ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ। ରଙ୍ଗ ବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା ପାର୍ବତୀଙ୍କୁ ଅଣାଯାଏ। ମଧ୍ୟରାତ୍ରିରୁ ଏହି ପଟୁଆର ଆରମ୍ଭ ହୋଇ ପରଦିନ ଦ୍ୱିପ୍ରହର ବେଳକୁ ଶିବ ପାର୍ବତୀଙ୍କ ପୂଜାର ଶେଷ ହୁଏ। ଲୋକନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ସମ୍ବଲପୁର ସହରର ଶିବ ମନ୍ଦିରମାନଙ୍କରେ ଏହା ବହୁ ଜାକଜମକରେ ପାଳନ କରାଯାଏ। ଆଉ ଗୋଟିଏ କଥା ଜାଣିଛୁ ପିଲେ, ସମ୍ବଲପୁରରେ ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ସଙ୍ଗୀତ ଓ ନାଚ। ଏହା ସମ୍ବଲପୁର ବିଶେଷ କରି ପଶ୍ଚିମ ଓଡ଼ିଶାର ଲୋକନୃତ୍ୟକୁ ଉପଭୋଗ କରିବାର ଏକ ଦୁର୍ଲଭ ଅବସର।

ଜାଣିଛ ପିଲାମାନେ, ବିଶ୍ୱ ଶରଣାର୍ଥୀ ଦିବସ ପ୍ରତି ବର୍ଷ ଜୁନ୍ ମାସ 20 ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ। ଶରଣାର୍ଥୀମାନଙ୍କର ସମସ୍ୟା ତଥା ଶରଣାର୍ଥୀମାନଙ୍କୁ ନେଇ ବିଭିନ୍ନ ଦେଶର ସମସ୍ୟା ଉପରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ଏହାର ମୂଳ ଉଦ୍ଦେଶ୍ୟ। 2000 ମସିହା ଡିସେମ୍ବର 4 ତାରିଖ ଦିନ ମିଳିତ ଜାତିସଂଘରେ ପାରିତ ସଂକଳ୍ପ ଅନୁସାରେ 2000 ମସିହା ଠାରୁ ଜୁନ୍ 20 ତାରିଖକୁ ପ୍ରତି ବର୍ଷ ବିଶ୍ୱ ଶରଣାର୍ଥୀ ଦିବସ ଭାବେ ପାଳନ କରାଯାଉଛି। ହଁ ପିଲେ, 2000 ମସିହା ପୂର୍ବରୁ ଆଫ୍ରିକୀ ଶରଣାର୍ଥୀ ଦିବସ ଔପଚାରିକ ଭାବେ ଅନେକ ଦେଶରେ ପାଳିତ ହେଉଥିଲା। ତେବେ ଆଫ୍ରିକୀୟ ଏକତା ଅନୁଷ୍ଠାନ ମିଳିତ ଜାତିସଂଘର ପ୍ରସ୍ତାବରେ ରାଜି ହୋଇ ଜୁନ୍ 20 ତାରିଖରେ ବିଶ୍ୱ ଶରଣାର୍ଥୀ ଦିବସ ସହ ଆଫ୍ରିକୀୟ ଶରଣାର୍ଥୀ ଦିବସ ମଧ୍ୟ ପାଳନ କରିଆସୁଛନ୍ତି।

ପିଲାମାନେ ଆଜି ଜଣା ଅଜଣା କଥାରେ ତମ ପାଇଁ ରହିଛି ଲେମ୍ବୁର ଉପକାରିତା ବିଷୟରେ। ଜାଣିଛ ପିଲେ, ଲେମ୍ବୁ ବିଭିନ୍ନ ଉପାୟରେ ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଲେମ୍ବୁ ବିଭିନ୍ନ ପ୍ରକାର ଭିଟାମିନ୍ସ ଏବଂ ମିନେରାଲ୍ସରେ ଭରପୁର ହୋଇଥାଏ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି କମ୍ପ୍ଲେକ୍ସ, କ୍ୟାଲସିୟମ, ପୋଟାସିୟମ, ଆଇରନ୍, ମ୍ୟାଗ୍ନେସିୟମ ଏବଂ ଫାଇବର ଥାଏ। ଲେମ୍ବୁକୁ ଖାଲି ପାଟିରେ ଖାଇବା କଷ୍ଟକର ହୋଇଥାଏ, କାରଣ ଏହାର ଖଟା ଗୁଣ ଦାନ୍ତକୁ ପ୍ରଭାବିତ କରିଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଉଷୁମ ପାଣିରେ ଲେମ୍ବୁକୁ ମିଶାଇ ପିଇଲେ ଏହା ଲାଭଦାୟକ ହୋଇଥାଏ। ତେବେ ଆସନା ପିଲେ ଜାଣିବା ଲେମ୍ବୁର ଉପକାରିତା ବିଷୟରେ। ପ୍ରଥମଟି ହେଲା, ଲେମ୍ବୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଲେମ୍ବୁରେ ଯଥେଷ୍ଟ ପରିମାଣରେ ଭିଟାମିନ୍ ସି ଥାଏ, ତେଣୁ ଏହା ଆମ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଆମେ ମାନସିକ ଚାପରେ ପଡ଼ିଲେ ଆମ ଶରୀରରେ ଭିଟାମିନ୍ ସିର ମାତ୍ରା କମିଯାଇଥାଏ, ତେଣୁ ଲେମ୍ବୁ ପାଣି ପିଇଲେ ଚାପ ଦୂର ହେବା ସହିତ ଶରୀରରେ ସତେଜତା ଆସିଥାଏ। ଏଥିରେ ଭିଟାମିନ୍ ସି ଥିବାରୁ ହୃତ୍ପିଣ୍ଡଜନିତ ରୋଗରୁ ରକ୍ଷା କରିବା ସହିତ ରକ୍ତଚାପକୁ ମଧ୍ୟ ହ୍ରାସ କରିଥାଏ ଏବଂ ସାଧାରଣ ଥଣ୍ଡା ଓ ସର୍ଦ୍ଦିରୁ ମଧ୍ୟ ରକ୍ଷା କରିଥାଏ। ଦ୍ୱିତୀୟଟି ହେଲା, ପିଲାମାନେ ଚର୍ମକୁ କୁଞ୍ଚିତ ହେବାରୁ ବଞ୍ଚିତ କରେ। ଲେମ୍ବୁ ପାଣି ସେବନ କଲେ ଶରୀରକୁ 23.6 ଗ୍ରାମ ଭିଟାମିନ୍ ସି ମିଳିଥାଏ, ଯାହା ଚର୍ମକୁ କୁଞ୍ଚିତ ହେବାରୁ ରକ୍ଷା କରିଥାଏ। ପ୍ରତିଦିନ ଲେମ୍ବୁ ପାଣି ସେବନ କଲେ ତ୍ୱଚା ଆର୍ଦ୍ର ରହିଥାଏ, ଯାହାଫଳରେ ଏଥିରେ ଶରୀରରେ

କୁଞ୍ଚ ଆସିବାର ସମ୍ଭାବନା ନଥାଏ। ତୃତୀୟଟି ହେଲା ପିଲାଏ, ଲେମ୍ବୁ ପାଣି ଶରୀରର ଓଜନ କମାଇଦେବାରେ ସାହାଯ୍ୟ କରେ। ଲେମ୍ବୁ ପାଣିକୁ ସେବନ କଲେ ଶରୀରରେ ଜମିଥିବା ଚର୍ବିକୁ କମାଇବାରେ ସାହାଯ୍ୟ କରେ। ଲେମ୍ବୁରେ ପଲିଫେନନ୍ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହାଫଳରେ ଚର୍ବି କମିଥାଏ। ଚତୁର୍ଥଟି ହେଲା ପିଲାଏ, ଲେମ୍ବୁ ପାଚନ କ୍ରିୟାରେ ମଧ୍ୟ ସାହାଯ୍ୟ କରେ। ପ୍ରତିଦିନ ସକାଳେ ଖାଲି ପେଟରେ ଲେମ୍ବୁ ପାଣି ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ଏବଂ ଏହା ହଜମ କ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ। ସାଲାଡ଼ରେ ଲେମ୍ବୁ ପକାଇ ଖାଇଲେ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ। ପଞ୍ଚମଟି ହେଲା ପାଟି ଗନ୍ଧରୁ ରକ୍ଷା କରେ। କେତେକ ଲୋକଙ୍କର ମସଲାଯୁକ୍ତ ବା ଆମିଷ ଖାଦ୍ୟ ଖାଇସାରିଲା ପରେ ପାଟି ଗନ୍ଧାଇଥାଏ, ତେଣୁ ଖାଇବା ପରେ ଗୋଟିଏ ଗ୍ଲାସ୍ ପାଣିରେ ଲେମ୍ବୁ ରସ ପକାଇ ପିଇଲେ ପାଟିରୁ ଦୁର୍ଗନ୍ଧ ଦୂର ହୋଇଥାଏ। ଷଷ୍ଠଟି ହେଲା ଲେମ୍ବୁ ପାଣି ପିଇବା ଦ୍ୱାରା କ୍ୟାନ୍ସର ଭଳି ରୋଗ ମଧ୍ୟ ଭଲ ହୋଇଥାଏ। ସପ୍ତମଟି ହେଲା ଖରାଦିନେ ଲେମ୍ବୁ ପାଣି ପିଇଲେ ଡିହାଇଡ୍ରେସନରୁ ରକ୍ଷା ମିଳିଥାଏ ଓ କିଡ଼ନୀ ଷ୍ଟୋନ୍କୁ ଭଲ କରିବା ସହିତ ଜଏଣ୍ଟ ପେନ୍ ଓ ଦାନ୍ତ ବିନ୍ଧାରୁ ମଧ୍ୟ ମୁକ୍ତି ମିଳିଥାଏ। ପିଲାମାନେ, କିଛି ଇନସେକ୍ଟସ୍ ବା କୀଟପତଙ୍ଗ ଗୁଡ଼ିକର ନାମ ଇଂରାଜୀରେ କହି ଶିଖିବା ଓ ଲେଖି ଶିଖିବା। ବଟରଫ୍ଲାଏ, BUTTERFLY, ବଟରଫ୍ଲାଏ। ANT, ଆଣ୍ଟ, BEE, ବି। GRASSHOPPER, ଗ୍ରାସୋପର। WORM, ଅର୍ଥୱର୍ମ। SNAIL WORM, ସ୍ନେଲ ୱର୍ମ। MOSQUITO, ମସ୍କ୍ୟୁଟୋ। CRICKET, କ୍ରିକେଟ। FLY, ଫ୍ଲାଏ। HONEY BEE, ହନି ବି। COCKROACH, କକ୍ରୋଚ। BETTLE, ବିଟିଲ। BEDBUG, ବେଡ୍ ବଗ। MOTH, ମଥ। FLEA, ଫ୍ଲିଆ। ପିଲାମାନେ, ଆଜି ଆସନା ହଳନ୍ତ ଲଗାଇ କେତୋଟି ଶବ୍ଦ ଗଠନ କରି ଶିଖିବା ଓ ଲେଖି ଶିଖିବା। ଝ ଟରେ ହଳନ୍ତ, ପ ଟରେ ହଳନ୍ତ, ଝଟପଟ। ଧ କରେ ହଳନ୍ତ, ଧ କରେ ହଳନ୍ତ, ଧକ୍ ଧକ୍। ଚ ଟରେ ହଳନ୍ତ, ପ ଟରେ ଆକାରଟା, ଚଟପଟା। ଝ ଲ କରେ ହଳନ୍ତ, ଝଲକ। ଟରେ ହର୍ଷିକାର ଟି କରେ ହଳନ୍ତ, ଟରେ ହର୍ଷିକାର ଟି କରେ ହଳନ୍ତ, ଟିକ୍ ଟିକ୍। ଧ ଡରେ ହଳନ୍ତ, ପ ଡରେ ହଳନ୍ତ, ଧଡ଼ପଡ଼। ଫ ଟରେ ଆକାରଟା, ଫ ଟରେ ହଳନ୍ତ, ଫଟାଫଟ। ଥରେ ହର୍ଷିକାର ଥି ରରେ ହଳନ୍ତ, ଥରେ ହର୍ଷିକାର ଥି ରରେ ହଳନ୍ତ, ଥିର ଥିର। ଝ ରରେ ହଳନ୍ତ, ଝ ରରେ ହଳନ୍ତ, ଝର ଝର। ଘରେ ହର୍ଷିକାର ଘି ରରେ ହଳନ୍ତ, ଘରେ ହର୍ଷିକାର ଘି ରରେ ହଳନ୍ତ, ଘିର ଘିର। ଫ ରରେ ହଳନ୍ତ, ଫ ରରେ ହଳନ୍ତ, ଫର ଫର। ଠରେ ହର୍ଷିକାର ଠି କରେ ହଳନ୍ତ, ଠିକ। ହ ଠରେ ଆକାର ଠା ତରେ ହଳନ୍ତ, ହଠାତ୍। ଦୀର୍ଘ ଇ ମୁଧନିସ ତରେ ହଳନ୍ତ, ଇସତ୍। ଜ ଗ ତରେ ହଳନ୍ତ, ଜଗତ। ଚ କରେ ହଳନ୍ତ, ଚକ୍। ପିଲାମାନେ, ଆଜି ତ ସମୟ ହେଲାଣି, ଆଜିର କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖିବା। ଶୁଭ ରଜ ପର୍ବ।

ପ୍ରଚାର କଲୁ ଶିଶୁ ରାଜ୍ୟ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଥିଲେ ଆଲୋଚନା 90 ବର୍ଷରେ ଆକାଶବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମ ଶେଷରେ ଶେଖର ଚନ୍ଦ୍ର ଘୋଷଙ୍କ କଣ୍ଠରୁ ଆସନ୍ତା ଶୁଣିବା ଏହି ସୁଗମ ସଙ୍ଗୀତ। ଗୀତ ରଚନା କରିଛନ୍ତି ଗୀତା ଖୁଣ୍ଟିଆ।

0: ପ୍ରଚାର କଲୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ଥିଲେ ଗୀତାରାଣୀ ଦାସ ଏବଂ ଶେଖର ଚନ୍ଦ୍ର ଘୋଷ। ଗୀତଗୁଡ଼ିକୁ ରଚନା କରିଥିଲେ ଗୀତା ଖୁଣ୍ଟିଆ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ ଯୋଗେ। ଆସନ୍ତୁ ଶୁଣିବା ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା କିଷାନ ଗୀତ। ଶିଳ୍ପୀ କୁମାରୀ କିଷାନ ଏବଂ ସାଥୀ କଳାକାର। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଛୋଟ ବିରତି।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
1: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
2: ବିକାଶର ଧାରା ଓଡ଼ିଶା ସାରା।
3: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
1: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
3: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
1: ବିକାଶର ଧାରା ଓଡ଼ିଶା ସାରା।

ଶ୍ରୋତାବନ୍ଧୁ ପ୍ରଚାର କଲୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଶୁଣୁଥିଲେ କିଷାନ ଗୀତ, ଶିଳ୍ପୀ କୁମାରୀ କିଷାନ ଏବଂ ସାଥୀ କଳାକାର ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 FM ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ପ୍ରଚାର କରୁଛୁ କିଛି ହିନ୍ଦୀ କଥାଚିତ୍ରର ଗୀତ ହିନ୍ଦୀ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ। ପ୍ରଥମେ ଆସନ୍ତୁ ଶୁଣିବା ଆଖିର କ୍ୟୁଁ କଥାଚିତ୍ରରୁ ଏହି ଗୀତ। କଣ୍ଠଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ଅମିତ କୁମାର। ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ, ଗୀତ ରଚନା ଇଣ୍ଡିବର।

0: ବାବୁ ଆପଣ ଜାଣନ୍ତି କି ଆମ ରାଉରକେଲା ସହରର ଜଣେ ସୁନାମ ପରିଚିତ ଭଲିବଲ ଖେଳାଳି ସସ୍ମିତା ଦାସ, ଯିଏକି ଏବେ ଜାତୀୟ ସ୍ତରରେ ରେଫି ରୂପେ କାର୍ଯ୍ୟରତ। ଆଉ ଏହା ରାଉରକେଲା ସହର ପାଇଁ ଏକ ଗର୍ବ ଗୌରବର କଥା। ଆମ ରାଉରକେଲା ସହର ମଧ୍ୟ ଖେଳ ଜଗତରେ କିଛି କମ୍ ନୁହଁ।
1: ଦେଖ, ଏ ନବଘନର ଘର ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ ଏ ନବଘନର ଘର। ହଁ ଆଜ୍ଞା, ନବଘନର ଘର ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତୀ ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026ରୁ 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026ରୁ 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026ରୁ 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026ରୁ 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ମା ମା, ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
4: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
3: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହୋଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
4: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
5: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
6: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟାର୍ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
7: समृद्ध ओडिशार स्वप्न को साकार करिबा पाई उभय स्वास्थ्य और शिक्षा दिगरे अनेक जुगांतकारी पदक्षेप ग्रहण करछंती लोकंक सरकार
8: सुस्थ ओडिशा पाई आयुष्मान भारत और गोपबंधु जन आरोग्य योजना माध्यम रे कोटि कोटि लोक पाउछंती कैशलेस चिकित्सार सुविधा आयुष्मान आरोग्य मंदिर प्राथमिक स्वास्थ्य केन्द्र उन्नतीकरण भली अन्य पदक्षेप लोकंक कल्याण पाई निया जाउछि
7: सही भली शिक्षा क्षेत्र रे गोदावरी समिश्रा आदर्श प्राथमिक विद्यालय माध्यम रे ग्रामांचल रे गुणात्मक प्राथमिक शिक्षा रे उन्नति करा जाउछि शिशु बाटिकारे शिशु उपकृत ओ एससीबीसी छात्र छात्रिंक पाई संरक्षण रहिछि विद्यालय रे छात्र छात्रिंक पाई मागणा बस यात्रा सुविधा एवं बाणीश्री दिशा स्वीकृति ओ सहाय भली योजना माध्यम रे शिक्षा क्षेत्र रो विकास मध्यम करा जाइछि
8: विकास रो धारा ओडिसा सारा
9: लोकंक सरकारंक 2 वर्षर गौरवमय सफलतार यात्रा लोकंक विश्वासर लेखिछि उन्नतिर नुआ इतिहास
10: सशक्त नारी सुरक्षित शिशु समृद्ध ओडिसा मुख्यमंत्री संपूर्ण पुष्टि योजना रे किशोरी मां ओ शिशुंक पोषण सशक्तिकरण आर्थिक दुर्बल परिवारर कन्या मानक पई मुख्यमंत्री कन्या विवाह योजना मुख्यमंत्री कन्या सुमंगल योजना रे सुरक्षा ओ सहायतार संकल्प
9: समृद्ध ओडिसार अन्यतम परिचय सबुठी कर्मसंस्थान सबुठी रोजगार बुणाकार ओ कारीगर मानंकु सशक्त करुछि मुख्यमंत्री वरिष्ठ बुणाकार ओ कारीगर सहायता योजना सड़क ओ रेलपथ एवं बंदर भित्तिक विकास आणिछि रोजगारर नुआ सुजोग ग्रामीण रोजगार को सशक्त करुछि मुख्यमंत्री बस सेवा योजना
10: विकासर धारा ओडिसा सारा
11: कार्यक्रम सुनिछंती आकाशवाणी राउरकेला केन्द्रर आपण माने ट्यून करिछंती 102.6 एफएम आकाशवाणी राउरकेला केन्द्र को सुनिछंती गीतटी हिंदी कथाचित्रर गीत सिने संगीत कार्यक्रम रे परवर्ती कथाचित्र अलग अलग रु आसंत परवर्ती गीतटी सुनिबा कंठशिल्पी लता मंगेशकर एवं किशोर कुमार संगीत निर्देशन आरडी बर्मन गीत रचना आनंद बक्सी

ଲଭ୍ ଷ୍ଟୋରି କଥାଚିତ୍ରରୁ ପରବର୍ତ୍ତୀ ଗୀତ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଅମିତ କୁମାର। ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ, ଗୀତ ରଚନା ଆନନ୍ଦ ବକ୍ସି।

କାର୍ଯ୍ୟକ୍ରମ ଶେଷରେ ଶୁଣିଲେ ମେରା ସାୟା କଥାଚିତ୍ରରୁ ଗୀତ। କଣ୍ଠଶିଳ୍ପୀ ଥିଲେ ଲତା ମଙ୍ଗେସ୍କର, ସୁଚିତ୍ରା ଏବଂ ସୁନୀଲ ଦତ୍ତ। ଆକାଶବାଣୀ ରାଉରକେଲା।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 ମେଗାହର୍ଟ୍ଜ୍ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।
1: भारती के विविध रंगी कार्यक्रमों की विविधता।

0: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ପ୍ରଚାର କରୁଛୁ ନାରୀ ମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ଆଲୋଚନା ସୁକନ୍ୟା ସମୃଦ୍ଧି ଯୋଜନା। ଆଲୋଚନା କରିଛନ୍ତି ବିଜୟିନୀ ଦାସ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସତ୍ୟଭାମାପତି। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଛୋଟ ବିରତି।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ

0: ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଭଉଣୀମାନେ, ଯୋଜନା ଯାହାକି କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୂରଣ ପାଇଁ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟ ପଦ୍ଧତି ବା ପରିକଳ୍ପନା, ସରକାର ଦ୍ୱାରା ଲୋକମାନଙ୍କର ଆର୍ଥିକ, ସାମାଜିକ, ଶିକ୍ଷାଗତ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଚଳିତ କରାଯାଇଥାଏ। ଏହି ଯୋଜନାମାନଙ୍କ ମାଧ୍ୟମରେ ଦରିଦ୍ର, କୃଷକ, ଛାତ୍ରଛାତ୍ରୀ, ମହିଳା ଏବଂ ବୃଦ୍ଧମାନେ ବିଶେଷ ସହାୟତା ପାଇଥାନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ରହିଛି ଜନସାଧାରଣଙ୍କର କଲ୍ୟାଣ ସୁନିଶ୍ଚିତ କରିବା, ଆର୍ଥିକ ଓ ସାମାଜିକ ଉନ୍ନତି କରିବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସୁଯୋଗ ବଢ଼ାଇବା, ଦୁର୍ବଳ ବର୍ଗଙ୍କୁ ସହାୟତା ପ୍ରଦାନ କରିବା। ତେବେ ଭାରତରେ ଏମିତି କିଛି ପ୍ରମୁଖ ଯୋଜନା ରହିଅଛି। ସେହି ପ୍ରମୁଖ ଯୋଜନାମାନଙ୍କ ମଧ୍ୟରେ ସୁକନ୍ୟା ସମୃଦ୍ଧି ଯୋଜନା ଗୋଟିଏ। ତେବେ ଏହି ସୁକନ୍ୟା ସମୃଦ୍ଧି ଯୋଜନା କ'ଣ, ଏ ବିଷୟରେ ଆଜି ଆସନ୍ତୁ ଆମେ ଆଲୋଚନା କରିବା ଆମର କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ଅତିଥି ଶ୍ରୀମତୀ ବିଜୟିନୀ ଦାସଙ୍କ ସହିତ। ତେବେ ତାଙ୍କ ସହ ଆଲୋଚନା କରିବା ପୂର୍ବରୁ ଆସନ୍ତୁ ତାଙ୍କର ବିଶେଷ ପରିଚୟଟି ଜାଣିନେବା।
1: ମ୍ୟାଡାମ ନମସ୍କାର।
2: ନମସ୍କାର,
1: ଆପଣଙ୍କୁ ଆମର ନାରୀ ମହଲ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ସ୍ୱାଗତ।
2: ଧନ୍ୟବାଦ।
1: ମ୍ୟାଡାମ, ଆପଣଙ୍କର ପରିଚୟ ବିଷୟରେ କିଛି କହିବେ?
2: ଆଜ୍ଞା, ମୋ ନାଁ ହଉଛି ବିଜୟିନୀ ଦାସ।
1: ମ୍ୟାଡାମ, ଏଇ ଯୋଉ ଆମର ମାନେ ବିଭିନ୍ନ ପ୍ରକାର ଯୋଜନା ରହିଛି, ଗୋଟେ ଯୋଜନା ହଉଛି ସୁକନ୍ୟା ସମୃଦ୍ଧି ଯୋଜନା। ତେବେ ଏଇ ଯୋଜନାଟି କଣ, ଆଉ କେବେ ଆରମ୍ଭ ହୋଇଥିଲା, ଆଉ କାହା ଦ୍ୱାରା ଆରମ୍ଭ ହୋଇଥିଲା, ସେ ବିଷୟରେ ଆଜି କିଛି କହିବେ?
2: ଆଜ୍ଞା, ଦେଖନ୍ତୁ, ସରକାରଙ୍କର ଅନେକ ସମୟରେ ନାରୀଙ୍କୁ ସୁରକ୍ଷା ଦେବା ପାଇଁ, ନାରୀଙ୍କ ଅଧିକାର ଦବା ପାଇଁ ଅନେକ ଯୋଜନା ମାନ ତିଆରି ହେଇଛି। ସେଥିମଧ୍ୟରୁ ଗୋଟିଏ ଯୋଜନା ହଉଛି ସୁକନ୍ୟା ସମୃଦ୍ଧି ଯୋଜନା, ଯାହା କନ୍ୟା ସନ୍ତାନ ମାନଙ୍କର ଭବିଷ୍ୟତ ପାଇଁ ଏକ ସରକାରୀ ସଞ୍ଚୟ ଯୋଜନା। ଏହା ମାଧ୍ୟମରେ ଅଭିଭାବକ ମାନେ ନିୟମିତ ସଞ୍ଚୟ କରି କନ୍ୟାଙ୍କ ଉଚ୍ଚ ଶିକ୍ଷା ଓ ବିବାହ ପାଇଁ ଅର୍ଥ ସଂଗ୍ରହ କରିପାରନ୍ତି। ଏହି ଯୋଜନା କନ୍ୟା ସନ୍ତାନଙ୍କ ଆର୍ଥିକ ସୁରକ୍ଷା ପାଇଁ ଏକ ଦୂରଦର୍ଶୀ ପଦକ୍ଷେପ।
1: ଆଚ୍ଛା, ବହୁତ ବଢିଆ କଥା କହିଲେ। ତେବେ ଏହି ଯୋଜନାର ମାନେ ମୂଳ ଉଦ୍ଦେଶ୍ୟ କଣ ରହିଛି, ମାନେ କାହିଁକି ଏହି ଯୋଜନାଟି ସେ ଆରମ୍ଭ କରିଥିଲେ?
2: ଦେଖନ୍ତୁ, ସମସ୍ତ ଯୋଜନା ସବୁବେଳେ ଆମେ ବିଶେଷଜ୍ଞ ମାନଙ୍କ ଦ୍ୱାରା ଆଲୋଚନା ହେଇ ଏ ଯୋଜନା ମାନ ସରକାର ଲାଗୁ କରନ୍ତି ବିଭିନ୍ନ ସମୟରେ କନ୍ୟାମାନଙ୍କ ପାଇଁ। ତେବେ ଏହାର ମୂଳ ଉଦ୍ଦେଶ୍ୟ ହଉଛି କନ୍ୟା ସନ୍ତାନଙ୍କ ଶିକ୍ଷା, ତାଙ୍କୁ ସ୍ୱାବଲମ୍ବୀ କରିବା, ତାଙ୍କୁ ଆର୍ଥିକ ରୂପେ ସୁରକ୍ଷା ସୁନିଶ୍ଚିତ କରିବା, ଆଉ ଏହା ସହିତ ସମାଜରେ କନ୍ୟାଙ୍କ ପ୍ରତି ଗୋଟେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ପାଇଁ ଏହା ଲକ୍ଷ୍ୟ ରଖିଛି।
1: ଆଚ୍ଛା, ମାନେ କେଉଁ ବୟସ ପର୍ଯ୍ୟନ୍ତ ଏହି କନ୍ୟାଙ୍କ ପାଇଁ ଆମେ ଖାତା ଖୋଲିପାରିବା, ମାନେ କିଛି ବୟସ ସୀମା ସେମିତି ରହିଛି କି?
2: ନିଶ୍ଚୟ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ 10 ବର୍ଷ ଭିତରେ ହେଇଥିବା ଦରକାର କନ୍ୟା ସନ୍ତାନ। 10 ବର୍ଷ ପୂରଣ ହେଲେ ଏହି ଖାତା ଖୋଲାଯାଇ ପାରିବ ନାହିଁ। ତେଣୁ ଯେତେ ଶୀଘ୍ର ଖାତା ଖୋଲାଯିବ ସେତେ ଅଧିକ ସଞ୍ଚୟ ହେବ, ଆଉ ସୁଧର ହାର ମଧ୍ୟ ସେତେ ବଢିବ, ତେଣୁ କନ୍ୟାଟି ଲାଭବାନ ହେବ। ତେଣୁ ଏହାର ବୟସ ସୀମା ହଉଛି 10 ବର୍ଷ, ତାରି ମଧ୍ୟରେ ଯେଉଁ ବୟସରେ ହଉ 1 ରୁ 10 ବର୍ଷ ଭିତରେ ତାଙ୍କ ପାଇଁ ଖାତା ଖୋଲିବା ଦରକାର।
1: ଆଚ୍ଛା, ତେବେ ଏହି ଖାତା ଖୋଲିବା ପାଇଁ ଆବଶ୍ୟକ ମାନେ ଡକ୍ୟୁମେଣ୍ଟ ସବୁ କଣ ରହିଛି, ମାନେ ଜଣେ ଯଦି ଯିବ ବ୍ୟାଙ୍କକୁ ସେ କଣ କଣ ଛୁଆର ନେଇକି ସେ ଖୋଲି ପାରିବ?
2: ହଁ, ଏହା ପାଇଁ କନ୍ୟାଙ୍କ ଜନ୍ମ ପ୍ରମାଣପତ୍ର ଦରକାର, ଅଭିଭାବକଙ୍କର ଆଧାର କାର୍ଡ, ଠିକଣା ପ୍ରମାଣପତ୍ର ଏବଂ ଫଟୋ ଆବଶ୍ୟକ ହୋଇଥାଏ। ସମସ୍ତ ଦଲିଲ ସଠିକ ହେଲେ ଖାତା ଖୋଲିବାରେ କିଛି ଅସୁବିଧା ହୁଏ ନାହିଁ, ଆମେ ଖାତା ଯାଇ ଖୋଲିପାରିବା।
1: ଆଚ୍ଛା, ଏଥିରେ ନୋମିନି କିଏ ରହିପାରିବ କି?
2: ଏଥିରେ କନ୍ୟା ସନ୍ତାନଟି ହିଁ ରହିବ ନୋମିନି, ଆଉ ଆବଶ୍ୟକ ସ୍ଥଳେ ବାପା ମା ଉଠାଇ ପାରିବେ, ଆଉ କେହି ନୁହେଁ।
1: ଆଚ୍ଛା, ତେବେ ଏଇ ଖାତା ମାନେ କେଉଁଠି ସବୁ ଖୋଲା ଯାଇପାରିବ?
2: ଦେଶର ସମସ୍ତ ଡାକଘରେ ଏବଂ ଅନୁମୋଦିତ ବ୍ୟାଙ୍କରେ ଏହି ଖାତା ଖୋଲାଯାଇପାରିବ। ଗ୍ରାମାଞ୍ଚଳର ଲୋକମାନେ ମଧ୍ୟ ଏହାର ସହଜରେ ଏହାର ଲାଭ ଉଠାଇ ପାରୁଛନ୍ତି, କାରଣ ଡାକଘର ସବୁ ଗ୍ରାମରେ ରହିଛି, ତେଣୁ ଏଇଟା ଡାକଘରେ ଖୋଲିଲେ ଲାଭବାନ ହେଇପାରିବେ ସମସ୍ତେ।
1: ତେବେ ବର୍ଷକୁ ସର୍ବନିମ୍ନ କେତେ ଟଙ୍କା ଆମେ ଜମା କରିପାରିବା?
2: ହଁ, ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ 1.5 ଲକ୍ଷ ଟଙ୍କା ଜମା କରାଯାଇପାରିବ। ଏହା ଅଧିକ ସଞ୍ଚୟ କରିବାକୁ ଇଚ୍ଛୁକ ପରିବାର ମାନଙ୍କ ପାଇଁ ଏକ ଲାଭବାନ ସୁଯୋଗ, କିନ୍ତୁ 250 ଟଙ୍କା ସର୍ବନିମ୍ନ ଭାବେ ଏଥିରେ ସଞ୍ଚୟ କରିବା ଦରକାର। ଏହା ଛୋଟ ରାଶି ହେଇଥିବାରୁ ଗରିବ ଓ ମଧ୍ୟବିତ୍ତ ପରିବାର ମଧ୍ୟ ଯୋଜନାରେ ସାମିଲ ହେଇପାରନ୍ତି।
1: ଆଚ୍ଛା, ମାନେ ସର୍ବାଧିକ କେତେ ଟଙ୍କା ଜମା କରାଯାଇପାରିବ?
2: ସର୍ବାଧିକ 1.5 ଲକ୍ଷ ଟଙ୍କା, ସର୍ବନିମ୍ନ 250 ଟଙ୍କାରୁ ଆରମ୍ଭ।
1: ଆଚ୍ଛା, ତେବେ କେତେ ବର୍ଷ ପର୍ଯ୍ୟନ୍ତ ଆମେ ଏଇ ଜମା କରିପାରିବା?
2: ଖାତା ଖୋଲିବା ପରେ 15 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିଥାଏ। ଏହାପରେ ଆଉ ଟଙ୍କା ଜମା ନ କଲେ ମଧ୍ୟ ଏଥିରୁ ଆମେ ସୁଧ ପାଇକି ଲାଭବାନ ହୋଇପାରିବା। ତେଣୁ 15 ବର୍ଷ ସର୍ବନିମ୍ନ ଭାବେ ଏଥିରେ ଜମା କରିବାକୁ ପଡ଼ିବ ଖାତାରେ।
1: ତେବେ ଖାତାର ସମାପ୍ତି ମାନେ କେବେ ହବ? କେବେ ସିଏ ମାନେ ଖାତାକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବ ସେ ବିଷୟରେ କିଛି କହିବେ?
2: ଖାତା ଆଜ୍ଞା, ଖାତା ଖୋଲିବାର 21 ବର୍ଷ ପରେ ଏହା ପରିପକ୍ୱ ହୁଏ, ବା ଯୋଉଟା ଆମେ ମ୍ୟାଚୁରିଟି କହୁ।
1: ଆଚ୍ଛା,
2: ସେତେବେଳେ ମୂଳ ଜମା ଓ ସୁଧ ସହିତ ସମ୍ପୂର୍ଣ୍ଣ ଅର୍ଥ ଆପଣ ଉଠେଇ ପାରିବେ।
1: ଆଚ୍ଛା, ବହୁତ ବଢିଆ କଥା। ତେବେ ଉଚ୍ଚ ଶିକ୍ଷା ପାଇଁ ଟଙ୍କା ଉଠାଇ ପାରିବେ କି?
2: ହଁ ନିଶ୍ଚୟ, ଯେହେତୁ କନ୍ୟାଙ୍କୁ ଶିକ୍ଷିତ କରିବା, ତାଙ୍କୁ ସୁରକ୍ଷା ଦେବା, ତାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏ ଯୋଜନା ପ୍ରସ୍ତୁତ ହୋଇଛି, ତେଣୁ କନ୍ୟା ଯଦି ଆବଶ୍ୟକ ସ୍ଥଳେ 18 ବୟସ ପୂରଣ ହୋଇଗଲା ପରେ ଯଦି କନ୍ୟାର ଉଚ୍ଚ ଶିକ୍ଷା ନିମିତ୍ତ ତାଙ୍କୁ କୌଣସି ଅର୍ଥ ଦରକାର ପଡୁଛି, ତେବେ ଏହାର କିଛି ଅଂଶ ଉଠାଇ ପାରିବେ। ଏହା ଶିକ୍ଷା ଖର୍ଚ୍ଚ ବହନ କରିବାରେ ସହାୟକ ହେବ।
1: ତେବେ ଏହି ଯୋଜନାରେ କର ଛାଡ଼ ସୁବିଧା ରହିଛି କି ଆପଣଙ୍କ ମତରେ?
2: ହଁ ନିଶ୍ଚୟ, ଏଇଟା ହିଁ ସରକାରଙ୍କର ଯୋଜନାର ସବୁଠୁ ମୂଲ୍ୟବାନ ଜିନିଷ, ଯେ ଏଇ ଯୋଜନାରେ ଜମା ହେଉଥିବା ଅର୍ଥ ସୁଧ ଓ ପରିପକ୍ୱ ରାଶି ଉପରେ ଆୟକର ଛାଡ଼ ସୁବିଧା ମିଳେ। ଏହାକୁ ଇଇଇ ଏରା କନ୍ୟାଙ୍କୁ ସୁରକ୍ଷିତ କରିବା ପାଇଁ ଦିଆଯାଉଥିବାରୁ ଏ ରାଶି, ତେଣୁ ଏଥିରେ କର ବ୍ୟବସ୍ଥା ନାହିଁ, ଏଥିରେ କର ଛାଡ଼ ଥାଏ।
1: ଆଚ୍ଛା, ବହୁତ ବଢିଆ କଥା। ଏହା କିପରି କନ୍ୟାଙ୍କ ଭବିଷ୍ୟତକୁ ସୁରକ୍ଷିତ କରିଥାଏ ବୋଲି ଆପଣ ଭାବୁଛନ୍ତି?
2: ଦେଖନ୍ତୁ, ଆମ ଭାରତ ବର୍ଷରେ କଣ, ଆମ ଓଡ଼ିଶାରେ କଣ, କନ୍ୟା ଜନ୍ମ ହେଲେ ପରିବାରରେ ସେତେ ଖୁସି ଆସିନଥାଏ, କାରଣ ସମସ୍ତଙ୍କୁ ପୁତ୍ର ସନ୍ତାନ ଟିଏ ଦରକାର। ତେଣୁ କନ୍ୟାଙ୍କ ଭବିଷ୍ୟତ ସୁରକ୍ଷା କରିବା ପାଇଁ ଯଦି ସବୁଠୁ ମୂଳ ହଉଛି ବାହାଘର କେମିତି କରିବୁ, ତମ ସେ ଖର୍ଚ୍ଚ ତାର ବଢିବ ଝିଅ ଛୁଆ ହେଲେ, ତେଣୁ ଏହା ଯେତେବେଳେ ଛୋଟ ସଞ୍ଚୟ ମାଧ୍ୟମରେ ଯେତେବେଳେ ବେଶୀ ଲାଭବାନ ହେବେ, ତେଣୁ ନିୟମିତ ଭାବେ ସଞ୍ଚୟ କରି ଏହା ଅର୍ଥରାଶି ଅଧିକ ସଂଗ୍ରହ ହେବ, ଫଳରେ କନ୍ୟାଙ୍କ ଶିକ୍ଷା ପାଇଁ, ବୃତ୍ତିଗତ ପ୍ରଶିକ୍ଷଣ ପାଇଁ କିମ୍ବା ବିବାହ ପାଇଁ ମଧ୍ୟ ହଉ, ଯେଉଁଥିପାଇଁ ବାପା ମାଙ୍କ ସବୁଠୁ ବେଶୀ ଭୟ, ସବୁ ସ୍ତରର ମାନସିକ ଚାପରୁ ବାପା ମା ମୁକ୍ତ ହୋଇଯାଆନ୍ତି, ଆର୍ଥିକ ଚାପ କମିଯାଏ, ତେଣୁ କନ୍ୟାଙ୍କ ଭବିଷ୍ୟତ ଏହିଭଳି ଭାବେ ସୁରକ୍ଷିତ କରିଥାଏ।
1: ତେବେ ଆପଣଙ୍କ ମତରେ ଗ୍ରାମାଞ୍ଚଳରେ ଏହି ଯୋଜନାର ପ୍ରଭାବ କେମିତି କଣ ରହିଛି?
2: ଗ୍ରାମାଞ୍ଚଳରେ ଏହି ଯୋଜନା କନ୍ୟା ଶିକ୍ଷାକୁ ଉତ୍ସାହିତ କରିଛି। ଅନେକ ପରିବାର ଏବେ ଝିଅମାନଙ୍କ ଭବିଷ୍ୟତ ପାଇଁ ଆଗୁଆ ସଞ୍ଚୟ କରୁଛନ୍ତି, ଏବଂ ବିବାହ ପାଇଁ ମଧ୍ୟ ଗ୍ରାମାଞ୍ଚଳରେ ଏହି ଯୋଜନା ଦ୍ୱାରା ବାପା ମା ମାନେ କମ ମାନସିକ ଚାପରେ ରହୁଛନ୍ତି, କମ ସଞ୍ଚୟ କରିକି ଅଧିକ ଅର୍ଥରାଶି ପାଉଥିବାରୁ ଗ୍ରାମାଞ୍ଚଳରେ ଏହାର ପ୍ରଭାବଟା ଅଧିକ, ଏବଂ କନ୍ୟା ସନ୍ତାନ ମାନଙ୍କୁ ଏହା ସୁରକ୍ଷା ପ୍ରଦାନ କରୁଛି।
1: ତେବେ ଅଭିଭାବକ ମାନେ କାହିଁକି ଏହି ଯୋଜନାରେ ସାମିଲ ହେବା ଉଚିତ ବୋଲି ଆପଣ ଭାବୁଛନ୍ତି?
2: ଦେଖନ୍ତୁ, ଏହା ଏକ ସୁରକ୍ଷିତ ଓ ସରକାରୀ ଗ୍ୟାରେଣ୍ଟି ଯୁକ୍ତ ଯୋଜନା, ତେଣୁ ଅନେକ ସମୟରେ ଆମେ ଯୋଉ ଗଭର୍ଣ୍ଣମେଣ୍ଟ ସ୍କିମ୍ ଛାଡିକି ଅନ୍ୟାନ୍ୟ ଫଣ୍ଡ ଫ୍ରଡ୍ର ଶିକାର ହଉଛନ୍ତି ଲୋକମାନେ, ତେଣୁ ଏସବୁଠୁ ମୁକ୍ତି ପାଇଁ ଆଉ ଟଙ୍କାକୁ ସୁରକ୍ଷିତ ଜାଗାରେ ରଖିବା ପାଇଁ ଏହି ଯୋଜନା, ତେଣୁ ଏଥିରେ ସବୁବେଳେ ଜୋଖିମ କମ୍ ବା ଯୋଉ ଲସ୍ ହେବାର ଚିନ୍ତାଟା କମ୍, କାରଣ ଏହା ଗଭର୍ଣ୍ଣମେଣ୍ଟ ସ୍କିମ୍, ତେଣୁ ଏହା ଦୀର୍ଘମିଆଦୀ ଲାଭ ଅଧିକ ଦେଇଥାଏ ଆଉ କମ୍ ଖର୍ଚ୍ଚରେ ଦେଇଥାଏ, ତେଣୁ ଅଭିଭାବକ ମାନେ ଏହି ଯୋଜନାରେ ନିଶ୍ଚିତ ରୂପେ ମାନେ ସାମିଲ ହେଇ ନିଜ ପରିବାରକୁ ସୁରକ୍ଷିତ ରଖିବା ଦରକାର।
1: ତେବେ ଖାତାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ କି?
2: ହଁ, ଦେଶର ଯେକୌଣସି ଡାକଘର କିମ୍ବା ବ୍ୟାଙ୍କକୁ ଏହି ଖାତା ସ୍ଥାନାନ୍ତର ତ କରାଯାଇପାରିବ, କାରଣ ଚାକିରି କରୁଥିବା ଲୋକ ହେଲେ ବିଭିନ୍ନ ସ୍ଥାନରେ ମାନେ ଯୋଉ ଡେଲି ଲେବର ବି ହେଲେ ସେମାନେ କର୍ମସଂସ୍ଥାନ ପାଇଁ ବାପା ତ ବିଭିନ୍ନ ସ୍ଥାନକୁ ଯିବେ, ସେଇ ହିସାବରେ ଛୁଆ ବି ଯିବ, ତେଣୁ ଚାକିରି କିମ୍ବା ବାସସ୍ଥାନ ଯଦି ବଦଳେ ତେବେ ଖାତା ପରିଚାଳନା ମଧ୍ୟ ସେହି ଅନୁସାରେ ସ୍ଥାନ ବଦଳି କରିକି ମଧ୍ୟ ସେହି ଆମାଉଣ୍ଟ ଆପଣ ରଖିପାରିବେ ଆଉ ସେଇ ତାକୁ ସେଇଠୁ ପରିଚାଳନା କରିପାରିବେ, ଯୋଉ ସ୍ଥାନରେ ଆପଣ ପୁଣି ବାସ କରିବାକୁ ଯିବେ।
1: ଆଚ୍ଛା, ମାନେ ସ୍ଥାନାନ୍ତର କରାଯାଇ ପାରିବ?
2: ହଁ, ହେଇପାରିବ।
1: କନ୍ୟା ସଶକ୍ତିକରଣରେ ଏହାର ଭୂମିକା ମାନେ କଣ ରହିଛି, ଏଠି ଆପଣ କଣ କହିବେ?
2: ଏହି ଯୋଜନା କନ୍ୟାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରେ ଏବଂ ଶିକ୍ଷା ଆଉ ସ୍ୱାବଲମ୍ବନ ଦିଗରେ ଆଗକୁ ବଢିବାର ପ୍ରେରଣା ଦେଇଥାଏ। ଯେତେବେଳେ ଗୋଟେ ବୟସ ହେଲା ପରେ ଯେତେବେଳେ ସେ ଜାଣେ ଯେ ଏତିକି ଜମାରାଶି ମୋ ପାଇଁ ରହିଛି, ବା ତେଣୁ ତାକୁ ସେ ଶିକ୍ଷାରେ ବି ନିଯୋଗ ନିହାତି ଭାବେ କରିବ, ପାଠ ପଢ଼େଇବାକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ବାପା ମା ଆଉ ଡରିବେନି। ଝିଅ ନିଜେ ନିଜ ଆକାଉଣ୍ଟରେ ଯଦି ଏତିକି ପଇସା ଅଛି ସିଏ ନିଜେ ମଧ୍ୟ ଡିସିସନ ନେଇପାରିବ ଯେତେବେଳେ ଆର୍ଥିକ ଭାବେ ସେ ସ୍ୱଚ୍ଛଳ ଥିବ। ତେଣୁ ସବୁବେଳେ ଏହା କନ୍ୟା ସଶକ୍ତିକରଣରେ ଭୂମିକା ଗ୍ରହଣ କରିଛି।
1: ମାନେ କେଉଁ ଅଭିଯାନର ଅଂଶ ଭାବେ ଆରମ୍ଭ ହୋଇଥିଲା
2: ଏହି ଯୋଜନାଟି? ବେଟି ପଢାଓ ବେଟି ବଚାଓ ଅଭିଯାନ ଦ୍ୱାରା ବା ଏହି ଅଭିଯାନ ରେ ଅନ୍ତର୍ଗତ ଏ ଯୋଜନାଟି ଆରମ୍ଭ କରାଯାଇଥିଲା।
1: ତେ ମ୍ୟାଡ଼ାମ୍, ଆମର ବିଭିନ୍ନ ପ୍ରକାରର ଏମିତି ମାନେ ସେଭିଙ୍ଗ ସ୍କିମ୍ ରହିଛି, କିନ୍ତୁ ଏହି ଯୋଉ ସୁକନ୍ୟା ସମୃଦ୍ଧି ଯୋଜନାଟା ଅନ୍ୟ ଯୋଜନା ଠାରୁ କିପରି ଭିନ୍ନ, ଏ ବିଷୟରେ ଟିକେ ଭଲ ଭାବେ ବୁଝେଇକି କହିବେ?
2: ନିଶ୍ଚୟ, ଏଇଟା ସବୁଠୁ ଭଲ ପ୍ରଶ୍ନ ପ୍ରଶ୍ନ ଆସେ ଯେ କାହିଁକି ଆମେ ଏଇଟା ଖୋଲିବୁ ଏ ସଞ୍ଚୟ ଖାତାରେ, ଅନ୍ୟାନ୍ୟ ବିଭିନ୍ନ ଯୋଜନା ରହିଛି। ପ୍ରଥମ କଥା, ଏଇଟା କୌଣସି ମାନେ ସବୁ ସନ୍ତାନ ସନ୍ତତିଙ୍କ ପାଇଁ ନୁହେଁ, ଏହା କନ୍ୟା ରତ୍ନ ମାନଙ୍କ ପାଇଁ। ତେଣୁ ଏହା କନ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଯୋଉ ଜିନିଷ ପାଇଁ ଲୋକଙ୍କ ଡର ବା ଯୋଉ ସନ୍ତାନ କନ୍ୟା ସନ୍ତାନଙ୍କ ପାଇଁ ଯୋଉ ଖୁସି ଘରେ ଆସେନି ସନ୍ତାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ହେଇଥିବାରୁ ଏହା ବିଶେଷ ଭାବେ ଗ୍ରହଣୀୟ ହୁଏ। ପୁଣି ଏହାର ସୁଧ ହାର ଅଧିକ, କର ନାହିଁ, କର ଛାଡ଼ ସବୁବେଳେ, ଏବଂ 250 ଟଙ୍କା ଜଣେ ରଖିକି ମାସରେ ସେ ଯଦି ଏଇ ଯୋଜନାର ଲାଭ ଉଠେଇ ପାରିବ। ଏହି ସରକାରୀ ସୁରକ୍ଷା ଏହାକୁ ଅନ୍ୟ ଯୋଜନା ଠାରୁ ଭିନ୍ନ, ମାନେ ଏକ ତ ଗଭର୍ଣ୍ଣମେଣ୍ଟ ସ୍କିମ୍, ତେଣୁ ଅନ୍ୟ ସମସ୍ତ ଯୋଜନା ଠାରୁ ଏହା ଭିନ୍ନ ଏବଂ ଅଧିକା ପ୍ରଭାବଶାଳୀ, ଅଧିକା ଲୋକଙ୍କ ଆଦୃତି ଲାଭ କରିଛି, ଲୋକ ଅଧିକ ରୂପେ ଖୋଲୁଛନ୍ତି, ଯୋଉଠି ଆୱାରନେସ୍ ଅଛି, ଯୋଉଠି ଜାଣିଛନ୍ତି ଏଇ ନିଶ୍ଚୟ ସୁକନ୍ୟା ସମୃଦ୍ଧି ଯୋଜନାରେ ନିଜ କନ୍ୟା ରତ୍ନ ମାନଙ୍କ ପାଇଁ ଅଭିଭାବକ ମାନେ ଖାତାଟି ଖୋଲୁଛନ୍ତି।
1: ଆଚ୍ଛା, ତେବେ ମୋର ଏଇଠି ଗୋଟିଏ ଆପଣଙ୍କ ପାଇଁ ପ୍ରଶ୍ନଟିଏ ରହିଛି, ଏଇ ଯୋଉ ସୁକନ୍ୟା ସମୃଦ୍ଧି ଯୋଜନା କାହିଁକି ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ଭାବୁଛନ୍ତି?
2: ଦେଖନ୍ତୁ, ଏହା କନ୍ୟାଙ୍କ ପ୍ରତି ସମ୍ମାନ ବୃଦ୍ଧି କରିବା ସହିତ ଶିକ୍ଷା ଓ ସମାନତାର ବାର୍ତ୍ତା ପ୍ରସାର କରୁଛି ସମାଜରେ। ସବୁବେଳେ ଗୋଟେ ମେଲ୍ ଡୋମିନେଟିଂ ସୋସାଇଟିରେ ଆମେ ବସବାସ କରୁ।

0: ଅଛେ, ସବୁବେଳେ ପୁରୁଷ ପ୍ରାଧାନ୍ୟ ସମାଜ, ସେଠି ଯେତେବେଳେ ଗୋଟେ ଫାଇନାନ୍ସିଆଲ ସିକ୍ୟୁରିଟି ଆସିଯାଏ, ଏହା ଗୋଟେ ସକାରାତ୍ମକ ସାମାଜିକ ବାର୍ତ୍ତା ଦିଏ ସମାଜକୁ, ଆଉ ଏଇଠୁ ହିଁ ପରିବର୍ତ୍ତନ ଆରମ୍ଭ। ତେଣୁ ଏହା ମାନେ ସମାଜ ପାଇଁ ବହୁତ ଉପକାରୀ ଯୋଜନାଟିଏ ସରକାରଙ୍କ ଦ୍ୱାରା। ଏହାଫଳରେ ଦେଖନ୍ତୁ ଗରିବ ପରିବାର ସମସ୍ତେ ଅନେକ ଲାଭବାନ ହେଉଛନ୍ତି।
1: ଆଚ୍ଛା, ତେବେ ଏହି ଯୋଜନା ସମାଜ ପାଇଁ କିପରି ଉପକାରୀ ବୋଲି ଆପଣ ଭାବୁଛନ୍ତି?
0: ସନ୍ତାନ ଜନ୍ମ ପରେ ଯଥାଶୀଘ୍ର ଏ ଖାତା ଖୋଲିଲେ ଏହା ଉପକାରୀ ନିଶ୍ଚୟ, ଆଉ କଣ୍ଟିନ୍ୟୁଟି ରହିବା ଦରକାର, ନିୟମିତ ସଞ୍ଚୟ କରିବା ଦରକାର। ତେବେ ଛୋଟ ଛୋଟ ସଞ୍ଚୟ ଭବିଷ୍ୟତରେ ବଡ଼ ସହାୟତା କରିବ। ତେଣୁ ସମାଜ ପାଇଁ ଏହା ବାର୍ତ୍ତା ଦେବ ଯେ ବାପା ମା ଯୋଉ ଗୋଟେ ପୁଅ ଛୁଆଟେ ଅଛି, ଗୋଟେ ଝିଅ ଛୁଆଟେ, ପୁଅ ପାଇଁ ତ ନାହିଁ ଏ ସ୍କିମ୍, ତେଣୁ ସରକାରୀ ଯୋଜନା ଝିଅ ପାଇଁ ଅଛି। ପଇସାଟା ଝିଅ ପାଇଁ ଉଠେଇ ମାନେ ନେଲା ପରେ ଆପଣ ତାର ଯେତେବେଳେ ଶିକ୍ଷା ପାଇଁ ଯୋଉ ଡରୁଛନ୍ତି, ବିବାହ ପାଇଁ ଡରୁଛନ୍ତି, ତ ଏ ସବୁ ଯାକ ଆଉ କଳଙ୍କ ରହିବ ନାହିଁ। ତେଣୁ ସମାଜ ପାଇଁ ଏହା ଉପକାରୀ ଏଇ ଦୃଷ୍ଟିରୁ ଯେ ନାରୀଟିଏ ସ୍ୱାବଲମ୍ବୀ ହେଇପାରିବ ଏଇ ଯୋଜନା ମାଧ୍ୟମରେ।
1: ମ୍ୟାଡାମ, ଆପଣ ତ ଏହି ସୁକନ୍ୟା ସମୃଦ୍ଧି ଯୋଜନା ସମ୍ପର୍କରେ ଅନେକ କଥା କହିଲେ, ତେବେ ଶେଷରେ ଶ୍ରୋତାମାନଙ୍କ ପାଇଁ ଆପଣଙ୍କର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା କଣ ରହିବ?
0: ଦେଖନ୍ତୁ, କନ୍ୟା ସନ୍ତାନ ହେଉଛି ପରିବାର ଓ ସମାଜର ଗୌରବ, ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଆମମାନଙ୍କର ହିଁ ଦାୟିତ୍ୱ। ସୁକନ୍ୟା ସମୃଦ୍ଧି ଯୋଜନା ଏ ଦିଗରେ ଗୋଟେ ଉତ୍ତମ ପଦକ୍ଷେପ ସରକାରଙ୍କ ଦ୍ୱାରା, କିନ୍ତୁ ସରକାର ପଦକ୍ଷେପ ନେଇଛନ୍ତି, ଇମ୍ପ୍ଲିମେଣ୍ଟେସନ କରିଛନ୍ତି, ଆମେ ତାର ଯୋଉ ସୁବିଧା ତାର ଉପଲବ୍ଧି କରିବା ଆଉ ତାକୁ ସୁଚାରୁ ରୂପେ ତୁଲେଇବା ହେଉଛି ଆମ କାମ। ତେଣୁ ସମସ୍ତ ଅଭିଭାବକ ଯେଉଁମାନେ କନ୍ୟା ସନ୍ତାନ କନ୍ୟା ରତ୍ନ ମାନଙ୍କର ମାତା ପିତା, ସେମାନେ ନିଶ୍ଚୟ ଏହାର ମୂଲ୍ୟ ବୁଝିବା ଦରକାର। ଏବଂ କନ୍ୟା ସନ୍ତାନ ମାନଙ୍କ ପାଇଁ ମାତ୍ର 250 ଟଙ୍କା ହେଉ ପଛେ ନିଶ୍ଚିତ ଭାବରେ ଏଇ ଖାତାରେ ଜମା ରଖି ଆଉ ସରକାରଙ୍କର ଏ ଯୋଜନାର ଲାଭ ଉଠାଇବା କଥା। ଏତିକି ମୋର ଶେଷରେ ଶ୍ରୋତାମାନଙ୍କ ପାଇଁ ବାର୍ତ୍ତା।
1: ମ୍ୟାଡାମ, ଆପଣ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତା ଭଉଣୀମାନଙ୍କୁ ଏ ବିଷୟବସ୍ତୁକୁ ନେଇ ଅନେକ କିଛି କଥା କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଭଉଣୀମାନେ ଏହି ସୁନ୍ଦର ଗୀତଟି ଶୁଣିଲା ପରେ ଆସନ୍ତୁ ଜାଣି ରଖିବା ଆଜିର ଆମର ଏହି କାର୍ଯ୍ୟକ୍ରମରେ ସୁଜି ଗୁଡ଼ ଲଡ଼ୁ କିପରି ପ୍ରସ୍ତୁତ କରାଯାଏ ଏବଂ ତା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ କ'ଣ କ'ଣ ରହିଛି। ତିନିଶହ ଗ୍ରାମ ସୁଜି, ଦୁଇଶହ ଗ୍ରାମ ଗୁଡ଼, କିଛି କୋରା ନଡ଼ିଆ, ପାଞ୍ଚ ସାତଟି ଗୁଜୁରାତି, ପାଞ୍ଚ ସାତଟି ଗୋଲମରିଚ, ଛାଣିବା ପାଇଁ ତେଲ, ଅଳ୍ପ କିଛି କାଜୁ ଓ ଆଲମଣ୍ଡ କଟା ଏବଂ ସ୍ୱାଦ ଅନୁଯାୟୀ ଲୁଣ। ପ୍ରଥମେ ଗ୍ୟାସ୍ ଲଗାଇ କଡ଼େଇକୁ ହାଲୁକା ଉଷୁମ କରି ସେଥିରେ ସୁଜିକୁ ଅଳ୍ପ ଭାଜି ବାହାର କରିଦିଅନ୍ତୁ। ସେହି କଡ଼େଇରେ ସୁଜିର ଅନୁପାତରେ ଆବଶ୍ୟକ ପାଣି ଦେଇ ତାକୁ ଫୁଟାନ୍ତୁ। ପାଣି ଫୁଟିବା ଆରମ୍ଭ କଲେ ସେଥିରେ ଗୁଡ଼ ପାଞ୍ଚରୁ ଛଅ ବଡ଼ ଚାମଚ ଓ ସାମାନ୍ୟ ଲୁଣ ପକାନ୍ତୁ। ଗୁଡ଼ ପାଣିରେ ମିଶିଯିବା ପରେ ସେଥିରେ ସୁଜି ପକାଇ ଜନ୍ତୁଣୀ ପ୍ରସ୍ତୁତ କରନ୍ତୁ। ତାକୁ ଚୁଲିରୁ ଓହ୍ଲାଇ କିଛି ସମୟ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଏବେ ଏକ ତାୱା ନେଇ ସେଥିରେ ପୂର୍ବରୁ ପ୍ରସ୍ତୁତ କୋରା ନଡ଼ିଆ ଓ ବଳକା ଗୁଡ଼ ପକାଇ ହାଲୁକା ଆଞ୍ଚରେ ଭାଜନ୍ତୁ। ଅଳ୍ପ ଭାଜି ହୋଇଆସିଲେ ସେଥିରେ କଟା କାଜୁ ଓ ଆଲମଣ୍ଡ ମିଶାନ୍ତୁ। ଗୁଜୁରାତି ଓ ଗୋଲମରିଚକୁ ଭଲ ଭାବରେ ଗୁଣ୍ଡ କରି ସେଥିରେ ମିଶାନ୍ତୁ। ପୁର ପ୍ରସ୍ତୁତ ହୋଇଗଲେ ତାକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ ସୁଜି ଜନ୍ତୁଣୀରୁ କିଛି ନେଇ ହାତରେ ଗୋଲ ଗୋଲ କରି ତା ମଝିରେ ପ୍ରସ୍ତୁତ ନଡ଼ିଆ ପୁର ଦେଇ ତାକୁ ଲଡ଼ୁ ଆକାରରେ ଗଢ଼ନ୍ତୁ। ବର୍ତ୍ତମାନ ଗ୍ୟାସ୍ରେ ଆଉ ଏକ କଢ଼େଇରେ ଆବଶ୍ୟକତା ଅନୁସାରେ ଛାଣିବା ପାଇଁ ତେଲ ଦିଅନ୍ତୁ। ତେଲ ଗରମ ହୋଇଗଲେ ମଧ୍ୟମ ଆଞ୍ଚରେ ଗୋଟିଏ ପରେ ଗୋଟିଏ ସୁଜି ଲଡ଼ୁକୁ ଛାଣି ଦିଅନ୍ତୁ। ଧ୍ୟାନ ରଖିବେ ଯେପରି ସେଗୁଡ଼ିକ ପରସ୍ପର ସହ ଲାଗି ନ ରହେ। ହଁ ଶ୍ରୋତା ଭଉଣୀମାନେ, ବର୍ତ୍ତମାନ ତ ପ୍ରସ୍ତୁତ ହୋଇଗଲା ସୁଜି ଗୁଡ଼ ଲଡ଼ୁ।

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ମହିଳାମାନଙ୍କ ପାଇଁ କିଛିଟା ରୂପଚର୍ଯ୍ୟା କଥା। ଭଉଣୀମାନେ, ଅଲିଭ୍ ତେଲ ଆମ ଶରୀର ପାଇଁ ଆଣ୍ଟି ଅକ୍ସିଡାଣ୍ଟର କାମ କରିଥାଏ। ରାତିରେ ଶୋଇବା ପୂର୍ବରୁ ହାତ ଓ ଗୋଡ଼ରେ ଅଲିଭ୍ ତେଲକୁ ଭଲ ଭାବେ ମାଲିସ କରି ଶୋଇଲେ ତ୍ୱଚାରେ ଆସୁଥିବା କୁଞ୍ଚନ କମ୍ ହୋଇଥାଏ। ଏକ ଚାମଚ ହଳଦୀ ଗୁଣ୍ଡକୁ ଏକ ଚାମଚ ମହୁରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ଭଲ ଭାବେ ମିଶିଗଲେ ସେଥିରେ ଦୁଇ ଚାମଚ କଞ୍ଚା କ୍ଷୀର ଭଲରେ ମିଶାଇ ଏହାକୁ ମୁହଁର ତ୍ୱଚାରେ ଓ ବେକରେ ଲଗାନ୍ତୁ। 15 ମିନିଟ୍ ପରେ ଭଲ ଭାବେ ଘଷି ଘଷି ଛଡ଼ାଇ ଦିଅନ୍ତୁ। ନିୟମିତ ଏପରି କଲେ ତ୍ୱଚାର ଉଜ୍ଜ୍ୱଳପଣ ନିଶ୍ଚୟ ବଢ଼ିବ। 2 ଚାମଚ ବେସନରେ 1 ଚାମଚ କ୍ଷୀର ସର ପକାଇ ଭଲ ଭାବେ ପେଷ୍ଟ ବନାଇ ଦିଅନ୍ତୁ। ପେଷ୍ଟ ବେଶୀ ଟାଣ ହୋଇଗଲେ ସେଥିରେ ଅଳ୍ପ ଗୋଲାପ ଜଳ ମିଶାଇ ପାରିବେ। ବର୍ତ୍ତମାନ ପ୍ରସ୍ତୁତ ପେଷ୍ଟକୁ ମୁହଁ ଓ ବେକର ତ୍ୱଚାରେ ଲଗାନ୍ତୁ। ତ୍ୱଚା ଟେନ୍ ହେବାର ସମସ୍ୟା କମ୍ ହୋଇଯିବ। ଲେମ୍ବୁ ଚିପୁଡ଼ି ସାରିବା ପରେ ସେହି ଚୋପାକୁ ନ ଫୋପାଡ଼ି ହାତ ଓ ପାଦର ନଖରେ ଘଷନ୍ତୁ। ନଖ ଧଳା ଓ ଚମକପ୍ରଦ ହୋଇଯିବ। ଆପଣ ଗାଧୋଇବା ପୂର୍ବରୁ ଆଲୋଭେରା ପତ୍ରର ରସକୁ ନେଇ ହାତ ଓ ଗୋଡ଼ ମୁହଁରେ ମାଲିସ କରନ୍ତୁ। 10 ମିନିଟ୍ ପରେ ଏହାକୁ ଧୋଇ ଦିଅନ୍ତୁ। ତ୍ୱଚା ପ୍ରାକୃତିକ ଭାବେ ନରମ ଓ ମଶ୍ଚରାଇଜର ହୋଇଯିବ। ହଁ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଶେଷରେ ଟିପ୍ସରେ ରହିଥିଲା ମହିଳାମାନଙ୍କ ପାଇଁ କିଛିଟା ରୂପଚର୍ଯ୍ୟା କଥା। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା। ପିନ୍ 769042। ରହିଲି, ନମସ୍କାର।

ପ୍ରଚାର କଲୁ ନାରୀମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସତ୍ୟଭାମା ପତି। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ. ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ. ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ, ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ. ରକ୍ତଦାନର ମହତ୍ତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ. ପହିଲି ରଜ ସହ ଓଡ଼ିଶାରେ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି. ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି. ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅଧୀନରେ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ନିବେଶକ, ପ୍ରଯୁକ୍ତି ବିଦ୍ୟାର ଅଂଶୀଦାର ଏବଂ ଉଦ୍ୟୋଗୀଙ୍କୁ ଏକତ୍ରିତ କରିଛି. ଭାରତ ବ୍ୟାପକ ନବସୃଜନ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି. ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି. ଏହାପରେ ଶ୍ରୀ ମୋଦି ଦ୍ୱିରାଷ୍ଟ୍ରୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ଅଭିମୁଖେ ଯାତ୍ରା କରିବେ. ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ. ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ. ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ. ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ. କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି. ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି. ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୌଗୋଳିକ, ସାଂସ୍କୃତିକ ଏବଂ ଭାଷାଗତ ସୀମା ବାହାରେ ମାନବତାକୁ ଏକତ୍ର କରିବାରେ ଏହି ଅନ୍ଲାଇନ୍ ଯୋଗ ଅଧିବେଶନ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଏହି ସର୍ବବୃହତ୍ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି, ଭାରତୀୟ ଜନଔଷଧୀ ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା, ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ହେବା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ କହିଛନ୍ତି, ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ସଶକ୍ତ କରିବା ସହିତ ସୁସ୍ଥ ଭାରତ ଗଠନ ସ୍ୱପ୍ନ ଆଡ଼କୁ ଅଗ୍ରସର ହେଉଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ବିଶ୍ୱର ଅନେକ ବୃହତ ସ୍ୱାସ୍ଥ୍ୟସେବା ପଦକ୍ଷେପର ନେତୃତ୍ୱ ଏବେ ଭାରତ ନେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ 14 ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ରକ୍ତଦାନ ହେଉଛି ଜଣଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେବାର ସବୁଠାରୁ ସରଳ ତଥା ପ୍ରଭାବଶାଳୀ ମାଧ୍ୟମ। ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏ ସଂକ୍ରାନ୍ତରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହିତ ରକ୍ତଦାନର ମହତ୍ତ୍ୱ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରକ୍ତଦାତାଙ୍କ ପାଖରେ ଅନ୍ୟ ଜୀବନ ପରିବର୍ତ୍ତନ କରିବାର ଶକ୍ତି ରହିଛି। ଏହା ମାଧ୍ୟମରେ ଏକ ସୁସ୍ଥ, ଯତ୍ନବାନ ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ଏକତ୍ରିତ ହେବାକୁ ଶ୍ରୀ ନଡ୍ଡା ଅନୁରୋଧ କରିଛନ୍ତି। ପହିଲି ରଜ ପାଳନ ସହ ଓଡ଼ିଶାରେ ଆଜିଠାରୁ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ରାଜ୍ୟର ଏହି କୃଷିଭିତ୍ତିକ ଗଣପର୍ବରେ ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ରହିଆସିଛି। ପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହ ଏହି ପର୍ବ ଶେଷ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ବିଶେଷ କରି ଓଡ଼ିଶାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ପୃଥିବୀ, ମାତୃତ୍ୱ ଏବଂ ମେଘକୁ ଏହି ପର୍ବ ସମ୍ମାନ ପ୍ରଦର୍ଶନ କରିଥାଏ। ଓଡ଼ିଶା ତଥା ଦେଶବାସୀଙ୍କର ଏହି ଅବସରରେ ରାଷ୍ଟ୍ରପତି ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସର୍ବାଧିକ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଏକତ୍ର ପ୍ରଦର୍ଶନ କରି ଗିନିସ୍ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି। କଲମ୍ବୋର ଗାଲେଫେସ୍ ଗ୍ରୀନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସଙ୍ଗମମ୍ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗିଜ୍ ଜିଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥିରେ ଶ୍ରୀଲଙ୍କା, ଭାରତ ତଥା ଅନ୍ୟାନ୍ୟ ଦେଶର 5,000 ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ଏକତ୍ର ଭାବେ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ସୀମାପାର ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଏହି ରେକର୍ଡ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଝା ଏହି ସଫଳତା ପାଇଁ ନୃତ୍ୟଶିଳ୍ପୀ ଏବଂ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଫେସର ଅଲକ ଏନ୍ ଶର୍ମାଙ୍କୁ ଶ୍ରମ ପରିସଂଖ୍ୟାନ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତ କରିଛନ୍ତି। ଶ୍ରମ ବଜାର ସୂଚକାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା, ସମୟ ଅନୁଯାୟୀ ସମୀକ୍ଷା ଏବଂ ଦେଶର ଶ୍ରମ ବଜାରକୁ ଅଧିକ ବିକଶିତ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କମିଟି ଗଠନ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ସ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍ପରକୁ 16 ଭେଟିଥିବା ବେଳେ ଭାରତ 13 ବିଜୟ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକା ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଗ୍ରୀପ୍ସ ପର୍ଯ୍ୟାୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ହାଇତି ବିରୁଦ୍ଧରେ 1-0 ଗୋଲ୍ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବ୍ରାଜିଲ୍ ଏବଂ ମରକୋ ମଧ୍ୟରେ ନ୍ୟୁଜର୍ସିଠାରେ ଖେଳାଯାଇଥିବା ମ୍ୟାଚ୍ 1-1 ଅମୀମାଂସିତ ଭାବେ ଶେଷ ହୋଇଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କାତାର ଏବଂ ସ୍ୱିଜରଲାଣ୍ଡ ମଧ୍ୟରେ ମଧ୍ୟ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ଅଂଶଗ୍ରହଣ କଲେ 130 ଅଧିକ ଦେଶ। ରକ୍ତଦାନର ମହତ୍ତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାର ତିନିଦିନିଆ ରଜ ମହୋତ୍ସବ ଆରମ୍ଭ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Naresh Mago with the Midday News. The headlines. Prime Minister Narendra Modi begins his two-nation Europe visit with engagements in Nice, France, to inaugurate Bharat Innovates 2026 jointly with French President Emmanuel Macron in a short while. Bilateral talks with President Macron to review progress in India-France special global strategic partnership to be held later today. Seven people killed in separate lightning strikes in Jharkhand since yesterday. Southwest monsoon to advance into parts of Karnataka, Telangana, Andhra Pradesh, Odisha and South Chhattisgarh in next 2 to 3 days. Over 5,000 Bharatanatyam dancers create Guinness World Record for the largest Bharatanatyam dance lesson in Colombo. And in ICC Women's T20 World Cup, India to begin campaign against Pakistan in Birmingham this evening. Prime Minister Narendra Modi will inaugurate Bharat Innovates in Nice in a short while from now, alongside French President Emmanuel Macron. The flagship event being held under the India-France Year of Innovation will bring together more than 120 Indian startups, global investors, technology leaders and entrepreneurs, showcasing India's rapidly expanding innovation ecosystem. Later in the day, Prime Minister Modi and President Macron will hold bilateral talks to review the progress in the India-France Special Global Strategic Partnership and discuss key regional and global issues. More from our correspondent.
2: Prime Minister Narendra Modi and President Emmanuel Macron will

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଓ ସୁଲଭ ମୂଲ୍ୟରେ ପହଞ୍ଚାଇ ପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଓ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏହି ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନୌଷଧି ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ସୁସ୍ଥ ନାଗରିକ ସମୃଦ୍ଧ ଦେଶ ଗଠନରେ ସହାୟକ ହୋଇପାରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶର ତୃଣମୂଳ ସ୍ତରରେ ଗୁଣାତ୍ମକ ସେବା ପହଞ୍ଚାଇବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଯୋଗ ଶିବିରରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଶାଖାପାଟଣାର ଓମ୍ ଯୋଗ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପେଟ୍ରୋଲ୍ ଓ ଡିଜେଲ୍ର ପ୍ରଦୂଷଣରୁ ମୁକ୍ତି ନିମନ୍ତେ ସୌରଶକ୍ତି ବା ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ପ୍ରକାଶ ପାଇଛି। ଘର ମାଲିକ ଏବଂ ଘରେ ଭଡ଼ା ରହୁଥିବା ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହି ଅଧିନିୟମ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ଲିଖିତ ଘରଭଡ଼ା ଚୁକ୍ତିକୁ ଚିଠା ନିୟମାବଳୀରେ ବାଧ୍ୟତାମୂଳକ କରିଛନ୍ତି। ନିର୍ଦ୍ଦିଷ୍ଟ ନିୟମ ଆଧାରିତ ଭଡ଼ା ବୃଦ୍ଧି ପାଇଁ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଏହି ଚିଠା ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏଥିପାଇଁ 15 ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ମତାମତ ଇମେଲ୍ ମାଧ୍ୟମରେ ନଗର ଉନ୍ନୟନ ବିଭାଗକୁ ପଠାଯାଇପାରିବ। ନିୟମାବଳୀ ଅନୁଯାୟୀ ଘରଭଡ଼ା ସମ୍ପର୍କିତ ବିଭିନ୍ନ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ୍ ଓ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ସମସ୍ତ ସହରାଞ୍ଚଳରେ ରେଣ୍ଟାଲ୍ ହାଉସ୍ ନିର୍ମାଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
1: ଭଡ଼ାଟିଆ ଏବଂ ଭଡ଼ାଘର ଭିତରେ ବି ଡିଫରେନ୍ସ

ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା'ପର ଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ କୁମାରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ତି ଓ ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘର ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୃଷିଭିତ୍ତିକ ଏହି ଗଣପର୍ବ ରାଜ୍ୟର ସଂସ୍କୃତି, ପ୍ରକୃତି, ପ୍ରଗତି ଓ ପରମ୍ପରାର ପରିଚାୟକ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜପର୍ବ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ମାଟି ମା'ର ମହତ୍ତ୍ୱ, ମାତୃଶକ୍ତିର ସମ୍ମାନ ଏବଂ କୃଷିଭିତ୍ତିକ ସଭ୍ୟତାକୁ ପିଢ଼ି ପରେ ପିଢ଼ି ସମୃଦ୍ଧ କରିଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୁସି ବ୍ୟକ୍ତ କରି କହିଛନ୍ତି, ଏହି ମହାନ ଓଡ଼ିଆ ସାଂସ୍କୃତିକ ପର୍ବ ପରମ୍ପରାକୁ ବଜାୟ ରଖିବା ସହ ସମସ୍ତଙ୍କ ମନରେ ଆଶା ଓ ଆନନ୍ଦ ଆଣିଦିଏ। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ଓ ଧୁମ୍ଧାମ୍ର ସହ ପାଳନ କରାଯାଉଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପିଠାପଣା, ରଜପାନ ଏବଂ ରଜଦୋଳି ଭଦ୍ରକର ମୁଖ୍ୟ ଆକର୍ଷଣ ପାଲଟିଛି। କିଶୋରୀମାନେ ସୁସଜ୍ଜିତ ହୋଇ ଗାଁ ପରିକ୍ରମା କରୁଥିବା ବେଳେ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ଅବସରରେ ତାଙ୍କ ବାର୍ତ୍ତାରେ ଯୁବକମାନଙ୍କୁ ନିୟମିତ ଓ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଏବଂ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତଦାତାମାନଙ୍କ ମହତ କାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏ ଦିଗରେ ସମସ୍ତେ ଆଗେଇ ଆସିବାର ସଂକଳ୍ପ ନେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ ବରଗଡ଼ ଜିଲ୍ଲାର 57 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସମସ୍ତ ତୀର୍ଥଯାତ୍ରୀମାନେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲିଠାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିବେ। ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ସଭାପତି ଓ ମଣ୍ଡଳ ପ୍ରଭାରୀମାନଙ୍କ ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଉପଲବ୍ଧି ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ସହଜ ଏବଂ ସୁଲଭ ମୂଲ୍ୟରେ ପହଞ୍ଚାଯାଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: କୁଛ ରେଶମୀ ଖ୍ୱାବ କୁଛ ମଖମଲି ଅନ୍ଦାଜ।

ପ୍ରତିବନ୍ଧ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଶୁଣିବା ଦିବାକର ମହାନ୍ତିଙ୍କ କଣ୍ଠରେ ପୁରାତନ ରଚନାରୁ।

0: टेलीटॉक के ऐप, वेबसाइट www.daily-law.in या टोल फ्री नंबर 14454 से प्राप्त की जा सकती है।
1: ସ୍ୱତନ୍ତ୍ର ଶୁଣିଛନ୍ତି ଭକ୍ତିଗୀତ କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣିବା ବୀଣା ଦେବୀଙ୍କ କଣ୍ଠରେ, ରଚନା ଜଗନ୍ନାଥ ଦାସ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ମାଧବୀ ଦାସଙ୍କ ରଚନାରୁ କଣ୍ଠଶିଳ୍ପୀ ବୀଣା ଦେବୀ।

ଗଜ ଦେଶନେ ବୃକ୍ଷ ଡାଳ ଲୀଳାଏ କରେବେ ନିଫାଳ ଏକଇ ଚରଣ ବୃଷଣ ଜଘନ କଟି ପୃଷ୍ଠ ସ୍ତନ ଏକଇ ଭୁଜ ଅଂଶ ଧରି ଜେହ୍ନେ କରତେ କାଷ୍ଠ ଚିରି ଏକଇ ନାସାପୁଟ କର୍ଣ୍ଣ ଚକ୍ଷୁ କପୋଳ ଦେଖି ଜନ ଶୁଭଇ ହାହାକାର ବାଣୀ ଭୀମ ଉଠିଲା ଶିର ଝୁଣି ଜରାସନ୍ଧର ପାଦ ଧରି ବୁଲାଇ ଅନ୍ତରାଳ କରି ବଡ଼ବା

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 424 ଭାଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ କାର୍ଯ୍ୟକ୍ରମ ପ୍ରଗତି ସିଟି। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅନିତା ଦଳ।
1: ଦେଖ ଏ ନବଘନର ଘର, ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ ଏ ନବଘନର ଘର, ହଁ ଆଜ୍ଞା ନବଘନର ଘର, ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତି ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।
2: ସୁଭଦ୍ରା ଶକ୍ତି ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆକାଶବାଣୀ ରାଉରକେଲାର ପ୍ରିୟ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଜିର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ତେବେ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, କାହିଁ କେଉଁ ଆବାହମନ କାଳରୁ ଏହି ପଲ୍ଲୀଗୀତଟି ଓଡ଼ିଶାର ଗାଁ ଗଣ୍ଡାରେ ଖୁବ୍ ଲୋକପ୍ରିୟ ହୋଇଆସିଛି। ହଁ, ବନସ୍ତରେ ଗଜ ଡାକୁ କି ନ ଡାକୁ, ହେଲେ ବର୍ଷକରେ ଥରେ କିନ୍ତୁ ନିଶ୍ଚୟ ଆସେ ରଜ ପର୍ବ। କାରଣ ରଜ ଓଡ଼ିଶାର ଏକ ପାରମ୍ପରିକ ଲୋକପ୍ରିୟ ଉତ୍ସବ, ଯାହା ଓଡ଼ିଶାର ଜନଜୀବନ ସହ ଓତଃପ୍ରୋତ ଭାବେ ଜଡ଼ିତ। ଜ୍ୟେଷ୍ଠ ମାସର ଶେଷ ଦିବସ ଏବଂ ଆଷାଢ଼ ମାସର ପ୍ରଥମ ଦୁଇ ଦିନକୁ ନେଇ ପାଳନ କରାଯାଇଥାଏ ରଜ ପର୍ବ। ହଁ ଶ୍ରୋତାବନ୍ଧୁ, ଆମ ଓଡ଼ିଶାର ଏକ ଖୁବ୍ ନିଆରା ପର୍ବ ରଜ, ଯାହାକୁ ଝିଅମାନଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ସମସ୍ତେ ଏହାର ଆନନ୍ଦ ନେଇଥାନ୍ତି।

ଏହି ସମୟରେ ପୃଥିବୀ ରଜବତୀ ହୁଏ ବୋଲି ଲୋକକଥା ରହିଛି। ତେଣୁ ଧରଣୀ ରାଣୀଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ଦେବା ନେଇ ପାଳନ ହୋଇଥାଏ ଏହି ରଜ ପର୍ବ। ଆଉ ଏଥିପାଇଁ ସ୍ତ୍ରୀ ଲୋକମାନେ ଧରଣୀ ମାତାର ପ୍ରତିନିଧିତ୍ୱ କରିଥାନ୍ତି। ତେଣୁ ଏହି ପର୍ବର ପଦ୍ଧତି ମଧ୍ୟ ଖୁବ୍ ନିଆରା।

ହଁ ଶ୍ରୋତା ବନ୍ଧୁ, ସଭ୍ୟତାର ବିବର୍ତ୍ତନ ଧାରାରେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଆସିଛି। କୃଷିକୁ କେନ୍ଦ୍ର କରି ଗଢ଼ି ଉଠିଛି ଆମର ଗୋଷ୍ଠୀ ଜୀବନ ଏବଂ କେତେ ପର୍ବପର୍ବାଣି, ମହୋତ୍ସବ ଇତ୍ୟାଦି। ତେଣୁ କହିବାକୁ ଗଲେ ରଜ ପର୍ବଟି ଏହିଭଳି ଏକ କୃଷି ଭିତ୍ତିକ ପର୍ବ, ଯାହାକୁ ଓଡ଼ିଶାର ଏକ ଜାତୀୟ ପର୍ବ ବୋଲି କହିଲେ ମଧ୍ୟ ଭୁଲ ହେବ ନାହିଁ।

ମୁଁ ସ୍ନେହଲତା ନାୟକ। ଆମର ଓଡ଼ିଶାର ଗଣପର୍ବ ରଜ ମହୋତ୍ସବରେ ଅଗଣିତ ଶ୍ରୋତା ବନ୍ଧୁମାନଙ୍କୁ ମୋର ଅଭିନନ୍ଦନ, ଶୁଭେଚ୍ଛା ଓ ନମସ୍କାର। ଆମ ଓଡ଼ିଶା ଭୂଇଁରେ 12 ମାସରେ 24 ପର୍ବ। ପ୍ରତ୍ୟେକ ଜିଲ୍ଲା ଗ୍ରାମ ସବୁଠି ଭିନ୍ନ ଭିନ୍ନ ଚଳଣି ଓ ପର୍ବପର୍ବାଣି ଥିଲେ ମଧ୍ୟ ରଜ ଓଡ଼ିଶାର ସର୍ବତ୍ର ପୁରପଲ୍ଲୀରେ ପାଳିତ ହୁଏ। କଥାରେ ଅଛି ରଜ ମଉଜ। ଆଷାଢ଼ର ଆଗମନ ଓ ଜ୍ୟେଷ୍ଠ ମାସର ଅନ୍ତିମ ପର୍ଯ୍ୟାୟରେ ଏହି ରଜ ଉତ୍ସବ। ପହିଲି ବର୍ଷା ବିନ୍ଦୁରେ ପୁଲକିତ ଧରା, ରଜ ସଂକ୍ରାନ୍ତି ପରେ ଆରମ୍ଭ ହୋଇଯାଏ କୃଷି କାର୍ଯ୍ୟ, ଆଉ ଧରଣୀ ମାଆକୁ ବିରାମ ନାହିଁ। ତେଣୁ ଏହି ରଜ ଚାରିଦିନ ପୃଥିବୀ ମାତା ରଜଶଳା ହୁଅନ୍ତି। ମାଆଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଏ, ବିଶ୍ରାମ ନିଅନ୍ତି ସମ୍ପୂର୍ଣ୍ଣ ପ୍ରାଣୀ ଜଗତ। ଆବାଳ ବୃଦ୍ଧ ବନିତା ଏଥିରେ ଅଂଶଗ୍ରହଣ କରି ଅସୀମ ଆନନ୍ଦ ଉପଲବ୍ଧି କରନ୍ତି। ଘରେ ଘରେ ପିଠାପଣା, ଝିଅ ବୋହୂଙ୍କର ସାଜସଜା, ରଜ ଦୋଳି ଗୀତରେ ରଜ ଯେମିତି ଚାରିଆଡ଼େ ଖୁସିର ପସରା ମେଲେଇଥାଏ। ଆମ୍ବ ପଣସର ମହମହ ବାସରେ ମହଗିଯାଏ ଦାଣ୍ଡ ଅଗଣା। ଝିଅଟିଏ ଯେଉଁଠି ପଛେ ରହୁ ଅବା ତାର ପରବର୍ତ୍ତୀ ଜୀବନରେ ହେଉ, କେବେ ବି ସେ ରଜ ଉତ୍ସବର ଅନୁଭୂତିକୁ ଭୁଲି ପାରିବ ନାହିଁ। ଏହା ଆମ ସାମାଜିକ ସଂସ୍କୃତିର ଏକ ବଡ଼ ଅଙ୍ଗ। ଆମ ପିଲାବେଳଠୁ ନେଇ ବିଭାଘର ପର୍ଯ୍ୟନ୍ତ ରଜର ଆୟୋଜନ ଅନ୍ତତଃ 5-7 ଦିନ ପୂର୍ବରୁ ହେଉଥିଲା। ଘରଦ୍ୱାର ଲିପା ପୋଛା ସହିତ ବାଡ଼ିରୁ ଦାନ୍ତ କାଠି କଟା ହେଉଥିଲା। 5 ଦିନ ପାଇଁ ଗୁଆ କାଟି ରଖୁଥିଲେ ଜେଜେମା। ଶିଳରେ ବଟା କୁଟା ହେବନି ବୋଲି ସମସ୍ତ ମସଲା ଟା ହୋଇ ରଖାଯାଉଥିଲା। ସେଇ 5 ଦିନ ଭିତରେ ଲୁଗାପଟା ସଫା କରାଯାଉନଥିଲା। ପହିଲି ରଜର ପୂର୍ବ ଦିନକୁ ଭଦ୍ରକ ଅଞ୍ଚଳରେ ହାଣ୍ଡି ଧୁଆ ବୋଲି କୁହନ୍ତି। ସେଦିନ ରାତିରେ କେହି ପ୍ରାୟ ଶୁଅନ୍ତି ନାହିଁ। ପୋଡ଼ପିଠା 3-4ଟି ତିଆରିରେ ରାତି ପାହିଯାଏ। ପୋଡ଼ପିଠା ବି ଅନ୍ତତଃ 3-4 ପ୍ରକାରର, ଯେମିତି ପୁରୋଦିଆ ଅର୍ଥାତ୍ ଛେନା, ନଡ଼ିଆ କୋରା, ଜୁଆଣି ଇତ୍ୟାଦି ଦେଇକି ସେଇଟା ବି ବନା ହେଇଥାଏ। ଖାଲି ଖଣ୍ଡ, ନଡ଼ିଆ, ଗୁଡ଼, ଅଳେଇଚ, ତେଜପତ୍ରର ପିଠା, ପୁଣି ବିରି, ଅରୁଆ ଚାଉଳ, ଚିନିରେ ବି ସେ ଏକ ପ୍ରକାର ପୋଡ଼ ପିଠା। ତା ସହିତ ପହିଲି ରଜ ପାଇଁ ରୋଷେଇ କରାଯାଇ ରଖାଯାଉ, କାରଣ ପହିଲି ରଜରେ ଚୁଲି ଜଳେ ନାହିଁ।

ଲଡ଼ୁ ଖଜା ଫେଣି ଆମ୍ବ ପଣସ ଖାଇବାକୁ ଦିଅନ୍ତି। ଝିଅମାନଙ୍କ ପରି ମଧ୍ୟ ବୋହୂମାନେ ନୂଆ ଶାଢ଼ୀ ଗହଣାରେ ମଣ୍ଡି ହୋଇ ଅପୂର୍ବା ଦିଶନ୍ତି। ଝିଅମାନେ ଏକାଠି ହୋଇ କାହାର ଖଳା ବାଡ଼ି ନଚେତ ଗାଁ ମୁଣ୍ଡ ବଡ଼ ବରଗଛ ତଳେ ରୁଣ୍ଡ ହୁଅନ୍ତି। ଦୁଇ ଚାରି ପ୍ରକାରର ଦୋଳି ଯଥା ବାଉଁଶ ଦୋଳି, କାଠପଟା ଦୋଳି, ମୋଟା ରସି ଏବଂ ଲୁହାକଡ଼ିର ଦୋଳିମାନ ଗଛ ଡାଳରେ ସ୍ୱାଗତ ଜଣାଇ ଅପେକ୍ଷା କରିଥାନ୍ତି। ଦୋଳି ଖେଳା ଏବଂ ରଜ ଦୋଳି ଗୀତରେ ଖଣ୍ଡମଣ୍ଡଳ କମ୍ପି ଉଠୁଥାଏ। ଆସ ବଉଳ ଲୋ ଆସ ଗମିତ ସାଙ୍ଗ ସାଥି ମେଳ ହୋଇ, ଆସ ବଉଳ ଲୋ ଆସ ଗମିତ ସାଙ୍ଗ ସାଥି ମେଳ ହୋଇ, ଗାଁ ଶେଷ ମୁଣ୍ଡ।

ସବୁ ଖେଳି ସାରିଲା ପରେ ପୁଣି ଝିଅମାନେ ଆମେ ସମସ୍ତେ ଏକାଠି ହୋଇ କାହା କାହା ଘରେ ବସି ଲୁଡ଼ୁ ତାସ୍ ମଧ୍ୟ ଖେଳୁ। ଏହି ସମୟରେ କେବଳ ଝିଅ ବୋହୁ ନୁହଁ, ଗାଁର ଯୁବକ ମଧ୍ୟବୟସ୍କମାନେ ବାଗୁଡ଼ି, ପଶାପାଲି ଓ ତାସ୍ ଖେଳରେ ମଜି ଯାଆନ୍ତି। ଗାଁ ମୁଣ୍ଡ ପଡ଼ିଆରେ ବାଡ଼ି ଖେଳ ମଧ୍ୟ ହୁଏ। ରଜରେ ପାନ ଖାଇବାର ଏକ ନିଆରା ମଜା। ବିଭିନ୍ନ କିସମର ସୁନ୍ଦର ଭାବେ ଭଙ୍ଗା ଯାଇଥିବା ମିଠା କଡ଼ା ପାନ ଖାଇବାକୁ ମିଳେ ସବୁଠି। ଆମେ ନିଜ ଗାଁ ଛାଡ଼ି ପାଖପାଖ ଗାଁକୁ ସାଙ୍ଗ ଓ ବନ୍ଧୁମାନଙ୍କ ଘରୁ ବୁଲିବାକୁ ଯାଉ। ସବୁଠି ଆଦର ଶ୍ରଦ୍ଧା, ଯାହା ଆଜି ଯାଏ ଭୁଲି ହେଉନାହିଁ। ଏମିତି ଆନନ୍ଦ କୋଳାହଳ ଭିତରେ ରଜ ସରି ଉପସ୍ଥିତ ହୁଏ ବସୁମତୀ ପୂଜା। ଘରର ବଡ଼ମା ଅବା ଜେଜମା ଦାଣ୍ଡକୁ ଗୋବରରେ ଲିପି ତା ଉପରେ ପିଢ଼ା ଥୁଅନ୍ତି। ଶିଳପୁଆକୁ ହଳଦୀ ପାଣିରେ ଗାଧୋଇ ତାକୁ କଜଳ ସିନ୍ଦୁର ଚନ୍ଦନ ଦେଇ ପିଢ଼ା ଉପରେ ରଖନ୍ତି। କଳସ ବସାଇ ଧୂପ ଦୀପ ଭୋଗ ଲଗେଇ ପ୍ରଣାମ କରି କହନ୍ତି, ମା ଧରିତ୍ରୀ ତୁ ଶସ୍ୟ ଶ୍ୟାମଳାରେ ଭରିଯା, ସମସ୍ତଙ୍କୁ ଅନ୍ନ ମିଳୁ, ସମସ୍ତଙ୍କର ଭଣ୍ଡାର ଶସ୍ୟରେ ଭରିଯାଉ, ସବୁଠି ଶାନ୍ତି ସଦ୍ଭାବର ପ୍ରତିଷ୍ଠା ହେଉ। ରଜଶଳା ପୃଥିବୀ ମାତା ଶାନ୍ତ ହୁଅନ୍ତି। ତାପରେ ଆନନ୍ଦ ମନରେ କୃଷକ ଭାଇ ତାଙ୍କର ଚାଷ କାର୍ଯ୍ୟ ଆରମ୍ଭ କରନ୍ତି। ପହିଲି ଆଷାଢ଼ର ବର୍ଷା ବିନ୍ଦୁରେ ପୂର୍ବରୁ କ୍ଷେତରେ ବୁଣାଯାଇଥିବା ଧାନରୁ ଗଜା ମୁହଁ କାଢ଼ନ୍ତି।

ଏବେ କିନ୍ତୁ ଆଗ ରଜର ସେ ମହକ ନାହିଁ। ସଂସ୍କୃତି ବଞ୍ଚିଛି ଅଳ୍ପେ ବହୁତେ, କଟା ବଟା ରୋଷେଇ ବନ୍ଦର ଆବଶ୍ୟକତା ନାହିଁ। ଗ୍ୟାସରେ ରୋଷେଇ, ଓଭାନରେ ପିଠା, ମିକ୍ସଚରରେ ମସଲା ବଟା ସବୁ ଚାଲିଛି। ଝିଅ ବୋହୂମାନେ ଆଗ ଭଳି ହଳଦୀ ଓ ଅଳତା ମାଖୁନାହାନ୍ତି। ମେହେନ୍ଦିର ଚାହିଦା ବଢ଼ିଛି। କିଏ କାହା ଘରକୁ ଯାଇ ବୁଲାବୁଲି କରିବାର ଯୁଗ ଯେମିତି ସରିଯାଇଛି। ପିଲାଙ୍କ ଉପରେ ପାଠର ଭୋଜ, ବାପାମାନଙ୍କ ଉପରେ ଅଫିସ ବ୍ୟବସାୟର ଜଞ୍ଜାଳ, ମଣିଷ ଯେମିତି ଏକ ଯନ୍ତ୍ର ପାଲଟି ଯାଇଛି। ତଥାପି ସହରରେ ଅନେକ ଅନୁଷ୍ଠାନମାନେ ସୋସିଆଲ ହୋମ, ପାର୍କ, କମ୍ୟୁନିଟି ସେଣ୍ଟରରେ ବିଭିନ୍ନ ପ୍ରକାରର ପିଠାପଣା, ଶଙ୍ଖ ହୁଳହୁଳି, ଝୋଟି, ଚିତା, ରଙ୍ଗୋଲି, ଗୀତ, ନାଚ, ଚିତ୍ର ଅଙ୍କା ସବୁଥିର ପ୍ରତିଯୋଗିତା କରୁଛନ୍ତି। ଏଥିରେ ଝିଅ, ବୋହୁ, ମହିଳା ସମସ୍ତେ ଅଂଶଗ୍ରହଣ କରୁଛନ୍ତି। ଗାଁମାନଙ୍କରେ ମଧ୍ୟ ସେଇ ଏକା ଅବସ୍ଥା। ଆଜିକାଲି ସୋସିଆଲ ମିଡ଼ିଆର ଯୁଗ, ଟିଭିରୁ ରଜ ପାଳନ ଦେଖି ହେଉଛି। ବନ୍ଧୁବାନ୍ଧବ ଘରକୁ ଆମ୍ବ ପଣସର ମିଠା ଭରା ଆଉ ଯାଉନାହିଁ, କେବଳ ନିୟମ ଯାହା ଟିକେ ପାଳନ ହେଉଛି। ସମସ୍ତେ ନିଜ ଘରେ ପରିବାର ଲୋକଙ୍କ ଗହଣରେ ରଜ ପାଳୁଛନ୍ତି। ଓଡ଼ିଶା ଏକ ସଂସ୍କୃତି ସମ୍ପନ୍ନ ରାଜ୍ୟ, ଏହାର ଖାଦ୍ୟ, ବସ୍ତ୍ର, ପର୍ବପର୍ବାଣି ଅନ୍ୟମାନଙ୍କ ଠାରୁ ଭିନ୍ନ। ଆବାଳ ବୃଦ୍ଧ ବନିତା ରଜର ମଜା ନେବେ। ଆମ ମାଟି ଫସିବ, ଗାଇବ, ନାଚ

ଶ୍ରୋତାବନ୍ଧୁ, ରାଜା ସମ୍ପର୍କରେ ତ ଆପଣ ଶୁଣିଲେ, ତେବେ ଶ୍ରୋତାବନ୍ଧୁ ଆପଣ ଜାଣନ୍ତି ଯେ ଆକାଶବାଣୀ ବା ଅଲ୍ ଇଣ୍ଡିଆ ରେଡିଓ ଏହି ବର୍ଷ ଅର୍ଥାତ୍ 2026 ମେ ମାସରେ ନିଜ ପ୍ରତିଷ୍ଠାର 90 ବର୍ଷ ପୂରଣ କରିସାରିଛି। ଏହି ଗୌରବମୟ ଯାତ୍ରା ଭାରତର ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଆଧୁନିକ ଡିଜିଟାଲ ଯୁଗ ପର୍ଯ୍ୟନ୍ତ ସମଗ୍ର ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ହଁ ଶ୍ରୋତାବନ୍ଧୁ, ଆକାଶବାଣୀ କେବଳ ମନୋରଞ୍ଜନ କରିନାହିଁ, ବରଂ ଏହାର ମୂଳମନ୍ତ୍ର ଯେପରି ରହିଛି ବହୁଜନ ହିତାୟ ବହୁଜନ ସୁଖାୟ, ଏହି ଚିନ୍ତାଧାରାକୁ ପାଥେୟ କରି ଆକାଶବାଣୀ ଦୀର୍ଘ 90 ବର୍ଷ ହେବ ଭାରତରେ ସଦା ସର୍ବଦା ସମାଜର ମଙ୍ଗଳ ଦିଗରେ ହିଁ କାର୍ଯ୍ୟ କରିଆସିଛି। ହଁ ଶ୍ରୋତାବନ୍ଧୁ, ଆକାଶବାଣୀ ସହିତ 90 ବର୍ଷର ସମ୍ପର୍କ ଏକ ଅତୁଟ ଏବଂ ଭାବପୂର୍ଣ୍ଣ ଯାତ୍ରା, ଯାହା ଭାରତ ତଥା ଓଡ଼ିଶାର ସାଂସ୍କୃତିକ ଓ ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ଏହା କେବଳ ଏକ ଗଣମାଧ୍ୟମ ନୁହେଁ ଶ୍ରୋତାବନ୍ଧୁ, ବରଂ ପ୍ରତ୍ୟେକ ଭାରତୀୟଙ୍କ ସୁଖ ଦୁଃଖର ସାଥୀ ପାଲଟିଛି। ସଂକ୍ଷେପରେ କହିବାକୁ ଗଲେ, ପ୍ରଯୁକ୍ତି ବିଦ୍ୟା ଯେତେ ଆଗକୁ ଗଲେ ବି ଆକାଶବାଣୀ ତାର ସରଳତା ଓ ଶ୍ରୋତାମାନଙ୍କ ସହିତ ସିଧାସଳଖ ଯୋଡ଼ି ହେବାର କ୍ଷମତା ଯୋଗୁଁ ଆଜି ବି ଅତୁଟ ରହିଛି ଓ ରହିବ ମଧ୍ୟ। ତେବେ ଶ୍ରୋତାବନ୍ଧୁ, ବଦଳୁଥିବା ସମୟ ସହିତ ଆଜି ଇଣ୍ଟରନେଟ୍ ଏବଂ ସୋସିଆଲ ମିଡ଼ିଆର ପ୍ରଭାବ ବଢ଼ିଥିଲେ ମଧ୍ୟ ଆକାଶବାଣୀର ସେହି ସ୍ୱତନ୍ତ୍ର ସ୍ୱର ଏବଂ ବିଶ୍ୱସନୀୟତା ଆଜି ବି କିପରି ଅମ୍ଳାନ ରହିଛି, ସେ ସମ୍ପର୍କରେ ଆଜି ଆମେ ଆସନ୍ତୁ ଶୁଣିବା ରାଉରକେଲାର କେତେଜଣ ଜଣାଶୁଣା ବ୍ୟକ୍ତିବିଶେଷମାନଙ୍କ ମୁଖରୁ।

ନମସ୍କାର, ମୁଁ ଚନ୍ଦ୍ରଶେଖର ଶତପଥୀ, ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ସମାଜ କଲ୍ୟାଣ ଅଧିକାରୀ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଅଗଣିତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ପିଲାଟି ବେଳୁ ଆମେ ଆକାଶବାଣୀ ମାଧ୍ୟମରେ ସମ୍ବାଦ ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆନନ୍ଦ ନେଇ ଆସୁଛୁ। ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ କୌଣସି ନା କୌଣସି ମତେ ଆକାଶବାଣୀ ସହିତ ଜଡ଼ିତ ରହିଆସିଛନ୍ତି। ଆଜିକାଲି ଯଦିଓ ଜନସଞ୍ଚାରର ଗୁଡ଼ାଏ ମାଧ୍ୟମ ଦେଖାଦେଲାଣି, ତଥାପି ନିଜର ଏକ ସ୍ୱତନ୍ତ୍ରତା ବଜାୟ ରଖିପାରିଛି ଆକାଶବାଣୀ। ଯେତେ ଜନସଞ୍ଚାର ମାଧ୍ୟମ ଆସୁନା କାହିଁକି, ସର୍ବଶ୍ରେଷ୍ଠ ଏବଂ ସର୍ବବଳିଷ୍ଠ ଜନସଞ୍ଚାର ମାଧ୍ୟମ ହେଉଛି ଆକାଶବାଣୀ। ଆଉ ରାଉରକେଲା ଆକାଶବାଣୀ ବିଶେଷ କରି, ଯେହେତୁ ମୁଁ ରାଉରକେଲାରେ ବିଗତ 50 ବର୍ଷରୁ ଉର୍ଦ୍ଧ୍ୱ କାଳ ରହିଆସୁଛି, ରାଉରକେଲା ଆକାଶବାଣୀର ନିଜର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ସିଏ ଲୋକଙ୍କର ସେବା କରିଆସୁଛନ୍ତି। ସେ କୃଷକମାନଙ୍କ ପାଇଁ ହେଉ, ଛାତ୍ରମାନଙ୍କ ପାଇଁ ହେଉ, ସାଧାରଣ ସମାଜ ପାଇଁ ହେଉ, ବୁଦ୍ଧିଜୀବୀଙ୍କ ପାଇଁ ହେଉ, ସମାଜର ବିଭିନ୍ନ ବ୍ୟକ୍ତିଙ୍କୁ ନେଇ ସେମାନେ କାର୍ଯ୍ୟକ୍ରମ କରି

ଲୋକଙ୍କୁ ବିଭିନ୍ନ ପ୍ରକାର ସୂଚନା ପ୍ରଦାନ କରୁଛନ୍ତି, ଜ୍ଞାନ ବାଣ୍ଟୁଛନ୍ତି। ମୁଁ ଆଶା କରେ ଯେ ରାଉରକେଲା ଆକାଶବାଣୀ ତାର ଏହି ପ୍ରୟାସ ଜାରି ରଖିବ ଏବଂ ଭବିଷ୍ୟତରେ ମଧ୍ୟ ଆହୁରି ଭଲ କାର୍ଯ୍ୟକ୍ରମ ରାଉରକେଲାବାସୀଙ୍କୁ ଏବଂ ରାଉରକେଲାର ଆଖପାଖରେ ବିଶେଷ ଭାବରେ ରହୁଥିବା ପଲ୍ଲୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁବିଧା ଯୋଗାଇବ। ପୁଣି ଥରେ ରାଉରକେଲା ଆକାଶବାଣୀର ଲକ୍ଷ ଲକ୍ଷ ଶ୍ରୋତାଙ୍କୁ, ଅଗଣିତ ଶ୍ରୋତାଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ନମସ୍କାର।

0: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଶ୍ରୀମତୀ ରଶ୍ମିବାଳା ରାଉତରାୟ, ଅବସରପ୍ରାପ୍ତ ଶିକ୍ଷା ଜିଲ୍ଲା ଅଧିକାରୀ, ରାଜ୍ୟପାଳ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଏବଂ ଜଣେ ଲେଖିକା। ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ ମୋର ବକ୍ତବ୍ୟ ରଖିବି ଆକାଶବାଣୀ ସହ ଆମର ସମ୍ପର୍କ ଏବଂ ତାର ଗୁରୁତ୍ୱ ସମ୍ପର୍କରେ। ଆକାଶବାଣୀ ଯେ ମଣିଷର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହା ମୁଁ ଦୃଢ଼ତାର ସହ କହିବି। ଆପଣମାନଙ୍କୁ ମୁଁ ମୋ ଅଙ୍ଗେ ନିଭା କଥା ହିଁ କହିବି। ଆମର ସକାଳ ହୁଏ ଆକାଶବାଣୀର ଆଧ୍ୟାତ୍ମିକ ଭକ୍ତିଭରା କାର୍ଯ୍ୟକ୍ରମ ଭଜନରୁ, ଅନେକ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କର କଣ୍ଠରୁ ଝରିଆସେ ବିଶିଷ୍ଟ ଗୀତିକାରମାନଙ୍କର କାଳଜୟୀ ରଚନା, ସମୟ ସହ ଆଗେଇ ମନଛୁଆ ଶିଶୁ ସଂସାରର କାର୍ଯ୍ୟକ୍ରମ ଆରମ୍ଭ ହୁଏ ବଡ଼ ଭାଇ ଏବଂ ଅପାଙ୍କର ସୁନ୍ଦର ଉପସ୍ଥାପନାରେ, ଯାହା ଶିଶୁ ମନଛୁଆଁ, ଦେଶଭକ୍ତି ଗୀତ, ଭଜନ ଆଦି ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ବିଶେଷ କରି ଶିକ୍ଷା ଦିଆଯାଏ। ଆଦର୍ଶ ଶିଶୁ ଯେମିତି ଧର୍ମା, ବାଜିଆ, ଧ୍ରୁବ, ପ୍ରହ୍ଲାଦ, ଏଇମାନଙ୍କ ବିଷୟରେ ପିଲାମାନଙ୍କୁ ଗଳ୍ପ କୁହାଯାଇ ପିଲାମାନଙ୍କୁ ଆଦର୍ଶ ମଣିଷ ହେବା ପାଇଁ ଶିକ୍ଷା ଦିଆଯାଏ। ଯଦି ଆମେ ଶିକ୍ଷା କ୍ଷେତ୍ର କଥାକୁ ବିଚାର କରିବା, ଆକାଶବାଣୀର ଅବଦାନ ଏ କ୍ଷେତ୍ରରେ ଅତୁଳନୀୟ। ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଏହି ବାବଦରେ ଶିକ୍ଷା ଦିଆଯାଏ। ନାରୀ ମହଲ କାର୍ଯ୍ୟକ୍ରମରେ ନାରୀମାନଙ୍କୁ ସ୍ୱୟଂ ସମ୍ପୂର୍ଣ୍ଣ କରିବା ପାଇଁ ବିଭିନ୍ନ ଖାଦ୍ୟର ପ୍ରସ୍ତୁତି, ଯେମିତି ଆଚାର, ପାମ୍ପଡ଼ ଇତ୍ୟାଦି, ବିଭିନ୍ନ ସିଲେଇ ସମ୍ପର୍କରେ ଧାରଣା ଦିଆଯାଏ ଏବଂ ଦରକାର ପଡ଼ିଲେ ମହିଳାମାନଙ୍କୁ ହେଉଥିବା ରୋଗ ସମ୍ପର୍କରେ ଅଭିଜ୍ଞ ଡାକ୍ତରମାନଙ୍କୁ ଡାକି ସେ ବାବଦରେ ସେ ରୋଗର ଲକ୍ଷଣ, ତାର ନିରାକରଣ, ପ୍ରତିକାର ସମ୍ପର୍କରେ ମଧ୍ୟ ସୁନ୍ଦର ଆଲୋଚନା କରାଯାଏ। କୃଷି ସଂସାର କାର୍ଯ୍ୟକ୍ରମ ସନ୍ଧ୍ୟାରେ ହୁଏ। ଚାଷୀ ଭାଇମାନେ ଚାଷ କ୍ଷେତ୍ରରୁ ଫେରି ଏ କୃଷି ସଂସାର କାର୍ଯ୍ୟକ୍ରମ ଶୁଣିଥାନ୍ତି। ଏ କ୍ଷେତ୍ରରେ ଅଭିଜ୍ଞ କୃଷିବିତ୍ମାନଙ୍କୁ ଡାକି ବୈଜ୍ଞାନିକ ପ୍ରଣାଳୀରେ କିପରି ଉନ୍ନତ ପ୍ରଣାଳୀରେ ଚାଷ ହେବ, ଉନ୍ନତମାନର ଔଷଧ ସବୁ ପ୍ରୟୋଗ କରାଯିବ ସେ ବାବଦରେ ଆଲୋଚନା କରାଯାଏ। ପାଣିପାଗ ସମ୍ପର୍କରେ ମଧ୍ୟ ଚାଷୀ ଭାଇମାନଙ୍କୁ ସୂଚନା ଦିଆଯାଏ। ତେବେ ଏହି ପାଣିପାଗ ସମ୍ପର୍କରେ ସୂଚନା ପାଇ ଚାଷୀ ଭାଇମାନେ ସତର୍କ ହୋଇଯାଆନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯେମିତି ବନ୍ୟା, ବାତ୍ୟା, ମରୁଡ଼ି ଆଦିରୁ ରକ୍ଷା ପାଇବା ପାଇଁ ମଣିଷକୁ ଆଗୁଆ ସୂଚନା ଦିଆଯାଏ। କେବଳ ଆକାଶବାଣୀର କାର୍ଯ୍ୟକ୍ରମ ଯୋଗୁଁ ସମାଜରୁ ଲୋପ ପାଇଯାଉଥିବା ଲୋକଗୀତ, ଯେମିତି ଆମର କେନ୍ଦ୍ରା ଗୀତ, ଖଞ୍ଜଣି ଭଜନ ଇତ୍ୟାଦି, ପାଲା ଦାସକାଟିଆ ଆଦିର ପ୍ରସାରଣ ମଧ୍ୟ ଆକାଶବାଣୀରେ କରାଯାଏ। ଆଦିବାସୀ ସଙ୍ଗୀତର ପ୍ରସାରଣ ମଧ୍ୟ କରାଯାଏ ଏବଂ ରାତିରେ ନାଟକ ପରିବେଷଣ ହୋଇ ମାନେ ବିଶିଷ୍ଟ ନାଟ୍ୟକାରମାନଙ୍କ ସମାଜକୁ ସବୁ ସୁନ୍ଦର ବାର୍ତ୍ତାମାନ ଦିଆଯାଏ। ଯେମିତି ଅନ୍ଧବିଶ୍ୱାସ ବିରୋଧରେ ହେଉ, ବାଲ୍ୟ ବିବାହ ବିଷୟରେ ହେଉ, ଏହିଭଳି ସବୁ ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଏ ବାଲ୍ୟ ବିବାହ ନ କରିବା ପାଇଁ। ଏବଂ ଶେଷରେ ମୁଁ ଆସିବି ଆକାଶବାଣୀ ରାଉରକେଲାକୁ, ଯେଉଁଠି ଯେଉଁ ଆକାଶବାଣୀ ଆମକୁ ପ୍ଲାଟଫର୍ମ ଦେଇଛି ଭାଷା ସାହିତ୍ୟର ଉନ୍ନତି ପାଇଁ, ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବା ପାଇଁ, ବିଜ୍ଞାନ ସମ୍ପର୍କରେ ଆଲୋଚନା କରିବା ପାଇଁ ଏବଂ ପରିଶେଷରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ। ଧନ୍ୟବାଦ ଦେବି ଆକାଶବାଣୀ ରାଉରକେଲାର ସମସ୍ତ କର୍ମକର୍ତ୍ତାମାନଙ୍କୁ ଏବଂ ଏଇଠି ବିରାମ ଦେବି ମୋର ବକ୍ତବ୍ୟକୁ। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ।
1: ନମସ୍କାର ଶ୍ରୋତା ବନ୍ଧୁ, ମୁଁ କବି ଗୀତିକାର ପ୍ରତାପ ରୁଦ୍ର ତ୍ରିପାଠୀ ଆକାଶବାଣୀର 90 ବାର୍ଷିକ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଏବଂ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି କି ଏତେ ଦିନ ଧରି ଆପଣ ଆକାଶବାଣୀ ସହିତ ଯୋଡ଼ି ହେଇକି ଅଛନ୍ତି। ଖାଲି ଆପଣ ନୁହନ୍ତି, 90 ବର୍ଷ କହିଲେ କିଛି ଛୋଟ କଥା ନୁହେଁ। କେତେ ଆମର ପୂର୍ବପୁରୁଷ, ଦାଦା, ବାପା, ମା, ଜେଜେ, ଭାଇ, ଭଉଣୀ ଆମ ଆଗରୁ ଏ ଆକାଶବାଣୀକୁ ଆପଣେଇ ନେଇଛନ୍ତି ଏବଂ ଆକାଶବାଣୀ ବି ଶ୍ରୋତା ଭାବରେ ଆମମାନଙ୍କୁ ସବୁ ଆପଣେଇ ନେଇଛି। କିଛି ଛୋଟ କଥା ନୁହେଁ, 90 ବର୍ଷ ଭିତରେ ଆକାଶବାଣୀ ଯାହା କିଛି ଦେଇଛି ଆପଣମାନେ ନିଜେ ସବୁ ଜାଣିପାରୁଥିବେ। ଅନବରତ ଭାବରେ ସମ୍ବାଦ ପ୍ରସାରଣ ଠାରୁ ସୁଗମ ସଙ୍ଗୀତ, ଆଧୁନିକ ସଙ୍ଗୀତ, ଭଜନ, ଜଣାଣ ସହିତ ପାଲା ଦାସକାଠିଆ ଏସବୁର କାର୍ଯ୍ୟକ୍ରମ ଆପଣମାନଙ୍କୁ ସମୟାନୁସାରେ ଶୁଣେଇ ଆସିଛନ୍ତି। ଆପଣମାନେ ବି ଗୀତଟିଏ ପରି, ବନ୍ଧୁଟିଏ ପରି ଆକାଶବାଣୀ ସହିତ ଯୋଡ଼ି କରିଛନ୍ତି। ଆକାଶବାଣୀକୁ ଯେତେ ଧନ୍ୟବାଦ ଦେଲେ ବି ତାହା ଅଳ୍ପ ହେବ। ଏଇ ଭିତରେ ମୋର ଯାହା ଅନୁଭବ, ଆମ ଭଳିଆ ଅନେକ ଓଡ଼ିଶାର, ଭାରତର କଳାକାର, କବି, ଲେଖକ ଗୀତିକାର ସମସ୍ତଙ୍କୁ ଆଣି ଆପଣମାନଙ୍କ ସମୟରେ ପରିଚୟ ଦେଇଛି। ଖାଲି ପରିଚୟ ସୃଷ୍ଟି କରିନି, ଆପଣମାନଙ୍କ ମନକୁ ବି ଜିଣିଛି, ମୋ ମନକୁ ବି ଜିଣିଛି, ଆମମାନଙ୍କର ମନକୁ ଜିଣିଛି। ମୁଁ ଧନ୍ୟବାଦ ଦେବି ଆକାଶବାଣୀକୁ, ଯିଏକି ନିରନ୍ତର ଭାବେ କେତେ ବର୍ଷ ଧରି କାମ କରିଆସିଛି। ମନେ ପକାନ୍ତୁ ତ, ଯେତେବେଳେ ଆମ ପାଖରେ ଚିଠିଟିଏ ଆସି 15 ଦିନ ମାସେ ଲାଗୁଥିଲା, ଖବରଟିଏ ଆସିବା ପାଇଁ ଆମ ପାଖରେ କୌଣସି ମାଧ୍ୟମ ନଥିଲା, ଗୋଟିଏ ମାତ୍ର ମାଧ୍ୟମ ଥିଲା ଏ ରେଡ଼ିଓ। ଆମକୁ ସତର୍କ ବି କରିଦେଉଥିଲା, ଆଜି ବାତ୍ୟା ହେବ, ଆଜି ବର୍ଷା ହେବ, ଆଜି ପ୍ରଧାନମନ୍ତ୍ରୀ ଆସିବେ, ଆଜି ରାଷ୍ଟ୍ରପତି ଆସିବେ, ଆଜି ରାଷ୍ଟ୍ରପତି ଏହା କହିଲେ। କେତେ ଯେ ସୁମଧୁର ଜିନିଷକୁ ଏକାଠି କରି, କେତେ ସମ୍ପର୍କକୁ ନିବିଡ଼ କରି ଆମମାନଙ୍କୁ ଧରି ରଖିଛି ଏଇ ଆକାଶବାଣୀ। ଏଇ ନବବର୍ଷ ପୂର୍ତ୍ତି ଅବସରରେ ମୁଁ ସମସ୍ତ ଶ୍ରୋତା ବନ୍ଧୁ, ପ୍ରସାର ଭାରତୀ ଏବଂ ଆକାଶବାଣୀର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମୋ ଅନ୍ତରରୁ ଧନ୍ୟବାଦ ଜଣାଉଛି। ଏ ଆକାଶବାଣୀ ଆମମାନଙ୍କୁ ଏମିତି ଶୁଣନ୍ତୁ। ଆଗରୁ ଆକାଶବାଣୀ କହିଲେ ଆମେ କଟକ କେନ୍ଦ୍ରକୁ ଜାଣୁ, କିନ୍ତୁ ଏବେ ଆମ ରାଉରକେଲା ବି କିଛି କମ୍ ନୁହେଁ, ସମ୍ବଲପୁର ବି ଅଛି, କେତେ କୋଉଠି ବଢ଼ିଗଲାଣି। ସେମାନଙ୍କର ଅନବରତ କାର୍ଯ୍ୟ ଆମମାନଙ୍କୁ ସୁଖ ଦୁଃଖ ସବୁ ସମୟରେ ସାଥୀ ହୋଇ ଆମମାନଙ୍କ ସହିତ ରହିଛି। ଆକାଶବାଣୀ ଆହୁରି ଆଗକୁ ଯାଉ, ଆମମାନଙ୍କର ମନକୁ ଏମିତି କିଣୁଥାଉ, ଆମେ ବି ତା ସହିତ ଯୋଡ଼ି ରହିଥିବା। ମୁଁ ଧନ୍ୟବାଦ ଦେଉଛି ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ। ଜୟ ହିନ୍ଦ।
2: ତେବେ ଶ୍ରୋତା ବନ୍ଧୁ, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବାକୁ। କଣ କରିବା କହିଲେ, ସମୟର ଅଧୀନରେ ତ ଆମେ ସମସ୍ତେ ବନ୍ଧା ହୋଇଛେ, ହେଲେ ମୁଁ ଆପଣଙ୍କୁ କଥା ଦେଉଛି, ମୁଁ ପୁଣି ଆସିବି ଠିକ ଏହି ଦିନ ଏହି ସମୟରେ, ଆଉ ନେଇ ଆସିବି ଆପଣଙ୍କ ପାଇଁ ଆଉ ଏକ ନୂଆ ଅଧ୍ୟାୟ। ତେବେ ଆଜିର ଆମ କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ନିଶ୍ଚୟ ଜଣାଇବେ। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ଆପଣଙ୍କ ରେଡିଓ ସାଥୀ ଅନିତାକୁ ନମସ୍କାର।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଗତି ସିଟି।
1: ଡେଜର୍ଟ ଆସିଗଲା କିନ୍ତୁ ଆମ ଚାମ୍ପିଅନ୍ ଆସିଲେନି ଏ ପର୍ଯ୍ୟନ୍ତ।
2: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା।

ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର ହିଁ କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ। ହଁ, ଏଇଟା ଖାଇବାର ଚାମ୍ପିଅନସିପ୍ ଥିଲା ନା କ'ଣ? ଆର୍ ବି ଆଇ କହି ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ସାଧାରଣତଃ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।
1: अगले सप्ताह पूर्वोत्तर भारत की कुछ और झलकियों के साथ हम आपके बीच होंगे पूर्वोत्तर डायरी कार्यक्रम के एक नए अंक में। हमें अनुमति दें। नमस्कार।

ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ସକାଳ 6:05 ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସର 195ତମ ଭାଗ 6:35। ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ 7:25। ଏଥିରେ ବିଷୟ ରହିଛି ଯୋଗ ରଖେ ନିରୋଗ। ଏ ସମ୍ପର୍କରେ ଶୁଣିବେ ଖଗେଶ୍ୱର ଯାହାଙ୍କ ସହ ଆଲୋଚନା। ସୁଗମ ସଙ୍ଗୀତ 8:30।

ବର୍ଣ୍ଣପ୍ରାଣ ଗୀତ ସକାଳ 8:45 ଏଥିରେ ଶୁଣିବେ ଓରାମ ଗୀତ। ପରିବେଷଣ କରିଛନ୍ତି ଦୁଜୁ ଖାଲକୋ ଏବଂ ସାଥୀ। ବିବିଧ ଭାରତୀ କାର୍ଯ୍ୟକ୍ରମ ସକାଳ 9:00 ଅପରାହ୍ନ 5:00 ପର୍ଯ୍ୟନ୍ତ, ଇତିମଧ୍ୟରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ପୂର୍ବାହ୍ନ 10:00 ଏବଂ ମଧ୍ୟାହ୍ନ 12:00 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର, କାଲି ଶୁଣିବେ 1306 ଭାଗ।

ଅପରାହ୍ନ 5ଟାରେ ଭକ୍ତିଗୀତ କାର୍ଯ୍ୟକ୍ରମ ଆରତୀ, 5:20ରେ ଶ୍ରୀମଦ ଭାଗବତ, କାଲି ଶୁଣିବେ ଏହାର 425ତମ ଭାଗ। ନାରୀମାଲ ସନ୍ଧ୍ୟା 5:30ରେ, ସନ୍ଧ୍ୟା 6:10ରେ ଶୁଣିବେ ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଯୁବଶକ୍ତି ସନ୍ଧ୍ୟା 6:30ରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ ଆଗାମୀକାଲି ରହିଛି। ରାୟଗଡ଼ା ଜିଲ୍ଲା ସମ୍ପର୍କରେ ରାତି 7:25ରେ, 7:30ରେ ଶୁଣିବେ କ୍ଷେତ ଖମର କାର୍ଯ୍ୟକ୍ରମ। ସିନେ ସଙ୍ଗୀତ ରାତି 8ରେ, ରାତି 9:15ରେ ବିବିଧ ଭାରତୀ କାର୍ଯ୍ୟକ୍ରମ।

ରାତି 10ଟାରେ ଶୁଣିବେ ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଝୁମ୍ ତାନାନା। 10:30ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର ବାଦନ। ଏଥିଲା ଶ୍ରୋତାବନ୍ଧୁ ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ସଦାବନ୍ଧୁ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଅଧରକ ରଖୁଛି 8249809672।

ଆପଣ ଶୁଣୁଥିଲେ ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସେବା ଯୋଗାଣ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ୍ଗୁଡ଼ିକରେ ପରୀକ୍ଷାର୍ଥୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପରୀକ୍ଷାର୍ଥୀଙ୍କ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।
1: ରାଜ୍ୟ ତରଫରୁ 21 ତାରିଖରେ ଯୋଉ ଏକ୍ଜାମ୍ ହବ, ଆମେ ଓଏସ୍ଆର୍ଟିସିର ସମସ୍ତ ବସ୍ ମଧ୍ୟ ସେବା ପରିବହନ ସେବା ଦେବୁ ଏବଂ କଲେକ୍ଟର ମାନଙ୍କ ପାଖରୁ ଲିଷ୍ଟ ଆସିବ, ଯେତିକି ଆବଶ୍ୟକ ବସ୍ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ। ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବୁ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଇବୁ, ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ।
0: ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରକ୍ତଦାନର ମହତ୍ତ୍ୱ ଉପରେ ଆକାଶବାଣୀକୁ ସୂଚନା ଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,
2: ଆଜି ଇଣ୍ଟରନ୍ୟାସନାଲ ବ୍ଲଡ୍ ଡୋନେସନ ଡେ, ତାର ପାଳନ କରାଯାଏ ସମସ୍ତଙ୍କୁ ଇନ୍ସପାୟାର କରିବା ପାଇଁ ବ୍ଲଡ୍ ଡୋନେସନ ପାଇଁ। ଆଉ ବ୍ଲଡ୍ ଡୋନେସନ ଦ୍ୱାରା ପ୍ରତ୍ୟେକଟି ଲୋକ ଉପକାର ପାଇଥାନ୍ତି। ସେଥିରେ ଆକ୍ସିଡେଣ୍ଟ ଭୋଗିଥିବା ଲୋକଟି ହଉ, ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ହଉ, ଯାହା ରକ୍ତ କମିଯାଏ ସିଏ ହଉ, ଥାଲାସିମିଆ ଦ୍ୱାରା ପୀଡିତ, ସିକିଲ୍ ସେଲ୍ ଦ୍ୱାରା ପୀଡିତ, ସେମାନଙ୍କ ପାଇଁ ରକ୍ତ ଦରକାର ହେଇଥାଏ। ଆଉ ଯେଉଁମାନେ ବ୍ଲଡ୍ ଦିଅନ୍ତି ସେମାନଙ୍କର 3 ମାସ ଭିତରେ ବ୍ଲଡ୍ ତିଆରି ହେଇଯାଇଥାଏ, ହାର୍ଟ ଭଲ ରହେ, ଆଉ ବହୁତ ଆଣ୍ଟିଜେନ୍ ଆଣ୍ଟିବଡି ଓ ଇମ୍ୟୁନୋଲୋଜିକାଲ ଡିଜିଜ୍ ମଧ୍ୟ ବେନିଫିଟ୍ ହୋଇଥାଏ।
0: ଏହି ଦିବସ ଅବସରରେ ଜୟପୁରଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ

କରିବା ସଂକ୍ରାନ୍ତ ପ୍ଲାକାର୍ଡ ଏବଂ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଏହି ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଏଥିରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଶିବିରରେ 65 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଚିକିତ୍ସା ଅଧିକାରୀ ଯୋଗଦେଇ ରକ୍ତଦାନର ଆବଶ୍ୟକତା ଏବଂ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷାପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁଆଁରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇ ଉଠିଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘ ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଆନୁକୂଲ୍ୟରେ ରଜପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ଆଜି ପହିଲି ରଜଠୁ ଆରମ୍ଭ କରି ଆସନ୍ତା 16 ତାରିଖ ଭୂମି ଦହନ ତିନିଦିନ ଧରି ଜିଲ୍ଲାର ଗୋପାଳପୁର ସମୁଦ୍ରକୂଳରେ ଥିବା ପାନ୍ଥନିବାସ ସମେତ ରାଜ୍ୟର 16 ପାନ୍ଥନିବାସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମୁଦ୍ରକୂଳର ମନୋରମ ପରିବେଶ ମଧ୍ୟରେ ପର୍ଯ୍ୟଟକମାନେ ଦୋଳି ଖେଳିବା ସହ ଲୁଡ଼ୁ, ପୁଚି ଏବଂ ଲଉଡ଼ି ଭଳି ପାରମ୍ପରିକ ଖେଳର ଆନନ୍ଦ ଉପଭୋଗ କରୁଛନ୍ତି। ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼ସ୍ଥିତ ରାମ ମନ୍ଦିରରେ ବିଧାୟକ ଜୟ ଢୋଲକିଆଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର 12 ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଭାରତକୁ ଏକ ବିକଶିତ ରାଷ୍ଟ୍ର ଏବଂ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ଢୋଲକିଆ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ 52 ତୀର୍ଥଯାତ୍ରୀ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଯାତ୍ରା ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ବିଭବ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ମନ୍ଦିର ଦର୍ଶନର ମଧ୍ୟ ସୁଯୋଗ ପାଇବେ। ତୀର୍ଥଯାତ୍ରୀମାନଙ୍କ ସୁବିଧାରେ ଯାତ୍ରା ଓ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲାର ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ସଂରକ୍ଷିତ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହିସବୁ ସାମଗ୍ରୀ ସହ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼, ବଜ୍ରପାତ, ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ।

0: ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: इंटेंसिटी आप फील कर रहे हैं?
2: देखिए, इस बड़े मैच में थोड़ी बहुत टेंशन तो होती है दोनों टीमों के लिए, बट लेटली अगर आप देखिए तो इंडिया बोथ मेंस एंड वेमेंस में बड़े आराम से जीत रहा है, तो वो जो टेंशन इंडियन प्लेयर्स में है वो थोड़ी सी कम होगी इस बार, एंड मेरे ख्याल से हम लोग अच्छा
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ଏଜବେଷ୍ଟନ୍ର ବର୍ମିଂହାମ୍ଠାରେ ଅନୁଷ୍ଠିତ ମହିଳା T20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ମନ୍ତ୍ରୀ ସମକୁ ଅନୁରୋଧ କରବାର ସହିତେ ହର୍ ଘର୍ ୟୋଗ ହର୍ ଦିନ ୟୋଗର ସଂକଳ୍ପକେ ଆଗକେ ନେବାରକେ ଆହ୍ୱାନ ଦେଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ସାମ୍ନାନୁ ହୋଇଥିବାର ଯୋଗ ଶିବିରଟି ଅଂଶଗ୍ରହଣ କରିକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍। ବିଶାଖାପାଟନମର ଓମ୍ ଯୋଗ କେନ୍ଦ୍ର ତରଫରୁ ହୋଇଥିବା କାର୍ଯ୍ୟକ୍ରମଟି ରାଜ୍ୟପାଳ ଖୁସି ଜାହିର କରିଛନ୍। ଏ ଅବସରରେ ରାଜ୍ୟପାଳ ପେଟ୍ରୋଲ ଆର୍ ଡିଜେଲ ପ୍ରଦୂଷଣରୁ ମୁକ୍ତି ଲାଗି ସୌରଶକ୍ତି ନା ତ ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର କରବାରକେ ଲୋକଙ୍କୁ ପରାମର୍ଶ ଦେଇଛନ୍। ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ତରଫରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ବାହାରିଛି। ଘର ମାଲିକ ଆଉ ଘରେ ଭଡ଼ା ରହୁଥିବା ଲୋକମାନଙ୍କର ଭିତରେ ବହୁତ ଦିନ ଥିବାର ସମସ୍ୟାର ସମାଧାନ ଦିଗେ ଅଧିନିୟମ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲିକରି ଆଶ କରାଯାଉଛି। ଘରଭଡ଼ା ବ୍ୟବସ୍ଥାଟି ସଂସ୍କାର ଆଣବାର ଲାଗି ସରକାର ଲିଖିତ ଘରଭଡ଼ା ଚୁକ୍ତିକେ ଚିଠା ନିୟମାବଳୀ ବାଧ୍ୟତାମୂଳକ କରିଛନ୍। ନିର୍ଦ୍ଦିଷ୍ଟ ନିୟମ ଆଧାରଥି ଭଡ଼ା ବଢ଼ାବାର ଲାଗି ନିୟମାବଳୀ ଉଲ୍ଲେଖ କରାଯାଇଛି। ଏ ଚିଠା ନିୟମାବଳୀ ବାବଦେ ଲୁକର୍ନୁ ମତାମତ ମଗାଯାଇଛି। ଏଥିଲାଗି 15 ଦିନର ସମୟ ଧାରିଜ କରାଯାଇଛି। ଲୋକମାନେ ଇମେଲ ଜରିଏ ନଗର ଉନ୍ନୟନ ବିଭାଗକେ ମତାମତ ପଠାଇ ପାରିବେ। ନିୟମାବଳୀ ଅନୁସାରେ ଘରଭଡ଼ା ବାବଦ ଭିନ୍ ଭିନ୍ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଆର୍ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଇବା ଦିନେ ସବୁ ସହରାଞ୍ଚଳନୁ ରେଣ୍ଟାଲ ହାଉସ୍ ତିଆରି କରାଯିବା ବୋଲିକରି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍।
1: ଭଡ଼ାଟିଆ ଏବଂ ଭଡ଼ା ଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ୍ ରେଣ୍ଟାଲ ହାଉସିଂ ପଲିସି ଗୋଟେ ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ। ଆ ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ ନୋଟିଫିକେସନ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛୁ ଯେମିତି ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଭୁବନେଶ୍ୱରରୁ ଆଇବାକାଲ ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ସେଦିନ ସରକାରୀ ଛୁଟି ଦିନ ପଡ଼ୁଥିବାରୁ ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବା। ରକ୍ତଦାନର ମହତ୍ତ୍ୱ ଆର୍ ରକ୍ତଦାନକେ ତହକାବାର ଲାଗି ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କର ଜନ୍ମଦିନ ସୋର୍ କରିକିରି ଫି ବଛର ଆଜିର୍ ଦିନକେ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଏସି। ଏ ବଛରର ଏ ଦିବସର ବାର୍ତ୍ତା ହେଉଛି ମାନବତାର ଗୋଟେ ବୁନ୍ଦା, ରକ୍ତଦାନ କରୁନ୍, ଜୀବନ ବଞ୍ଚଉନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଟେ ବାର୍ତ୍ତାଥି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିକିରି ରକ୍ତର ଆବଶ୍ୟକତାକେ ପୂରଣ କରବାର ଲାଗି ଶପଥ ନେବାର୍କେ ରାଜ୍ୟବାସୀଙ୍କୁ କହିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଏ ଦିବସ ଅବସରରେ ଶୁଭେଚ୍ଛା ଜଣାବାର ସହିତ ଓଡ଼ିଶାର ରକ୍ତ ଅଭାବନୁ କାହାରିର ଜୀବନହାନି ନା ହେବାର ଲାଗି ସବେ ସଂକଳ୍ପ ନେବାର୍କେ ଆହ୍ୱାନ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ଆଜିଠାନୁ ତିନିଦିନିଆ କୃଷିଭିତ୍ତିକ ରଜ ପର୍ବ ପାଳନ ମୂଲ ହୋଇଛି। ଆବାକାଲ ରଜ ସଂକ୍ରାନ୍ତି ଆର୍ ତାର ଆର ଦିନ ଭୂମି ଦହନ ପାଳନ ହେବା। ଆଷାଢ଼ ମାସ ମୂଲନୁ ମୌସୁମୀ ଆଏସି, ଶୁଖା ଭୂଇଁନୁ ବର୍ଷା ପାଏନ୍ ପଡ଼ବାର ଉତ୍ରୁ ମାଏଟ୍ର ପ୍ରଜନନ ଶକ୍ତି ବଢ଼୍ସି। ସେଥିଲାଗି ତିନି ଦିନ ଜମି ଚାଷ ଆର୍ ଅଲଗା ଚାଷ କାମ ନାଇଁ କରାଯାଏ। ପରମ୍ପରା ଅନୁସାରେ ଏ ତିନି ଦିନ ବିଶ୍ରାମ ଆର୍ ମନୋରଞ୍ଜନ ସମୟ ହୋଇଥିବାରୁ ଗାଁନୁ ସହର ତକ୍ ରଜ ପର୍ବ ପାଳନ କରାଯାଉଛି। ରଜତୀ ଟୁକେଲମାନେ ନୂଆ କପଡ଼ାଲତା ପିନ୍ଧିକିରି ଦୁଲି ଝୁଲବାର ପରମ୍ପରା ରହିଛି। ଏ ଅବସରରେ ପୋଡ଼ପିଠା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପାଳନ କରାଯାଉଛି। ରଜ ପର୍ବ ଉତ୍ରୁ 4 ନମ୍ବର ଦିନ ବସୁମତୀ ସ୍ନାନ କରାଯିବାର ସହିତ ରଜ ପର୍ବ ଶେଷ ହେସି। ରଜ ପର୍ବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମଟି ରାଷ୍ଟ୍ରପତି କହିଛନ୍ତି ବର୍ଷା ଋତୁ ଆସବାର୍ଥି ମାଟି ମାଆକେ ସମ୍ମାନ ଜଣାଇକରି ପିଠା ମିଠା ଦୁଲି ବାଗଡ଼ି ଖେଲ ଆର୍ ପାନର ଆୟୋଜନ ଭିତରେ କୃଷିଭିତ୍ତିକ ପର୍ବ ଓଡ଼ିଶାର ସବୁଆଡ଼େ ପାଳନ ତିନି ଦିନ ତକ୍ କରାଯାଏସି। ଇଥିନୁ ଆମେ ପ୍ରକୃତି ସାଙ୍ଗେ ମିଳିମିଶିକରି ଚଲବାର ପ୍ରେରଣା ଗ୍ରହଣ କରବାର ଉଚିତ। ଏ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଜ୍ୟ ଆର୍ ଦେଶବାସୀଙ୍କୁ ସୁଖ ସମୃଦ୍ଧି କାମନା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରଜ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ କୃଷିଭିତ୍ତିକ ଗଣପର୍ବ ରାଜ୍ୟର ସଂସ୍କୃତି, ପ୍ରକୃତି, ପ୍ରଗତି ଆର୍ ପରମ୍ପରାର ପରିଚୟ ବୋଲିକରି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏ ପର୍ବ ମାଟି ମାଆର ମହତ୍ତ୍ୱ, ମାତୃଶକ୍ତିର ସମ୍ମାନ ଆର୍ କୃଷିଭିତ୍ତିକ ସଭ୍ୟତାକେ ପିଢ଼ି ପରେ ପିଢ଼ି ସମୃଦ୍ଧ କରି ଆସିଛି ବୋଲିକରି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇତିହାର ଅବସରରେ ଖୁସି ଜାହିର କରିକିରି କହିଛନ୍ତି ଏ ମହାନ ଓଡ଼ିଆ ସଂସ୍କୃତିର ପର୍ବ ପରମ୍ପରାକେ ବଜାୟ ରଖବାର ସହିତ ସମକର ମନେ ଆଶା ଆର୍ ଖୁସି ଆନିଦେଉ। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାଥି ଆଜ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣି ନୀତି ହେଇଛି। ଶଙ୍ଖ ଘଣ୍ଟ ଦୁଲଦୁଲି ଆର୍ ଲୋକନାଥ ଦଲ ସାଙ୍ଗେ ନେଇକରି ବରପିତା ସପ୍ତରୋଷି ଆର୍ ପଡ଼ାର ମୁରବୀମାନେ କନିଆ ଖୋଜବାର୍କେ ଶୋଭାଯାତ୍ରାଟି ବାହାରିଛନ୍। ସେମାନେ କନ୍ୟା ପିତାଙ୍କର ଘରେ ପହଞ୍ଚିଲା ଉତ୍ରୁ ସପ୍ତରୋଷି ଆର୍ ବରପିତା ଦେବଦେବ ମହାଦେବଙ୍କର ଗୁଣଗାନ କରିବେ। ହେଲେ ଝି ଘରେ ରାଜି ହେଲା ଉତ୍ରୁ ସରଗୀ ପତର ପେଣା ଫୁଲ ଆର୍ ବୈଲପତର ଦେଇକରି ପତରପେଣି ନୀତି କରିବେ। ଏ ବାବଦେ ନନ୍ଦପଡ଼ା ଶୀତଳ ଷଷ୍ଠୀ ଯାତ୍ରା କମିଟିର କୋଷାଧ୍ୟକ୍ଷ ଭୁବନ ମୋହନ ମିଶ୍ର କହିଛନ୍।
2: ସପ୍ତର୍ଷିକୁ ଧରି ରାମଚରଣ ମିଶ୍ର ଆପଣ ନିବାସୀ ଶ୍ରୀ ପ୍ରଦୀପ ମିଶ୍ର ଏବଂ ବେଳପାଣି ମିଶ୍ରଙ୍କ ଘରକୁ ପତ୍ର ପେଣି କରିକରି ଧରିଛି। ଆଳରେ ସବିପତ୍ର ବିଡ଼ା ବେଲପତ୍ର ଫୁଲ ନେଇକି ଏସବୁ ପତ୍ର ପେଣି ଯାଏ। ତାଙ୍କ ସାଙ୍ଗରେ ସପ୍ତର୍ଷି ଯିବେ, ଗୋଟେ ରଥରେ ଉଡ଼ାଇକି ଆଉ ବହୁତ ଗୁଡ଼ିଏ ମୟୂର ମାଛ ଘଣ୍ଟା ଟଙ୍କ ଚୁଟି ହେଇକି ଯିବେ। ଏଇଟା ହେଲା ଶୀତଳଷ୍ଠୀ ଯାତ୍ରା ରାଜ୍ୟ ପର୍ବ।
0: ସେନ୍ତା ଆଇବା କାଲ ବାଲୁଙ୍କେଶ୍ୱର ବାବାଙ୍କର ବିବାହ ଯୋଗ ଦେବାର ଲାଗି ନରସିଂହ ମହାପୁରୁଷ ସହରେ ଦେବତାଙ୍କୁ ନିୟୁତା ଦେବେ। ମହାଦେବ ଆର୍ ମାତା ପାର୍ବତୀଙ୍କର ମାନବୀୟ ଲୀଳା ଦେଖ୍ବାର ଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଛି। ଏବେ 16 ତାରିଖ ଝାଡ଼ପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶୀତଳ ଷଷ୍ଠୀ ଯାତ୍ରା କମିଟି ତରଫୁ ପତରପେଣି ନୀତି ହେବା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଇଲାକାନ ପହଞ୍ଚିଛେ। ଏବେ ଦୁଇ ଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବାର ସମ୍ଭାବନା ଅଛି। ଏବେ 20 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର କେତେଟା ଜାଗାନୁ କାଲବୈଶାଖୀରେ ବଲେ ଚଡ଼କ ମାରିକରି ବର୍ଷା ହେବାର ସମ୍ଭାବନା ବି ଅଛି। ଦେଶବାସୀଙ୍କର ନିକେ ଗଲା 12 ବର୍ଷରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକେ ସହଜ ଆର୍ ସୁଲଭ ଦର୍ଥି ପହଞ୍ଚା ଯାଇପାରିଛେ କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମଟି ଉଷ୍ଣାକିର ସହାୟତେ ଭାଗ ନେବାର୍କେ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାନୁ ମୂଳ ହେଇଛେ 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଆଉ ନନ୍ଦପଡ଼ାର ପତରପେଣି ସହାୟତେ ଆଉ କିଛି ସମୟ ଉତ୍ତରୁ ମୂଳ ହେବା ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।
3: ଶୁଣୁଥିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: आकाशवाणी।

0: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେ ରେକର୍ଡ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରିୟୁ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ଙ୍କ ମଧ୍ୟରେ ଫ୍ରାନ୍ସର ନିସ୍ ସହରସ୍ଥିତ ଐତିହାସିକ ଭିଲ୍ଲା କେରିଲୋସ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତାର ସମ୍ପ୍ରସାରଣ ଉପରେ ପର୍ଯ୍ୟବେସିତ। ଏଥିସହ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ର ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ଫ୍ରାନ୍ସର ନିସ୍ ସହରସ୍ଥିତ ପ୍ୟାଲେସ୍ ଡେସ୍ ଏକ୍ସପୋଜିସନ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହା ଭାରତ ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ନବସୃଜନ ଏବଂ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅନ୍ତର୍ଗତ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ଏବଂ ସମଗ୍ର ବିଶ୍ୱର ପ୍ରମୁଖ ନିବେଶକାରୀ, ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଏଥିରେ ଉନ୍ନୀତ କମ୍ପ୍ୟୁଟିଂ ବ୍ୟବସ୍ଥା, ସେମି କଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ସମେତ 13 ପ୍ରମୁଖ କ୍ଷେତ୍ରର ନବସୃଜନଗୁଡ଼ିକୁ ସ୍ଥାନିତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ପ୍ରତିଭା ଏବଂ ୟୁରୋପୀୟ ପୁଞ୍ଜି ମଧ୍ୟରେ ଏକ ସେତୁ ଭାବେ ଉଭା ହୋଇଛି। ଏହା ଯୁବ ନବସୃଜନକାରୀମାନଙ୍କୁ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ସହ ସଂଯୋଗ କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଭାରତର ଷ୍ଟାର୍ଟଅପ୍ ବିପ୍ଳବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଦେଶର ଯୁବପିଢ଼ି କୃତ୍ରିମ ବୁଦ୍ଧିମତା ଓ ମହାକାଶ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ସବୁଜ ଶକ୍ତି, ଉନ୍ନୀତ ନିର୍ମାଣ ବ୍ୟବସ୍ଥା ଏବଂ ପ୍ରତିରକ୍ଷା ନବସୃଜନ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସମାଧାନ ପ୍ରସ୍ତୁତ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତରେ ଆଜି 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି ଏବଂ ଦେଶ ମାନବିକତା ପାଇଁ ପ୍ରଯୁକ୍ତିବିଦ୍ୟା ନୀତି ଦ୍ୱାରା ପରିଚାଳିତ ଏକ ମାନବ କେନ୍ଦ୍ରିକ ନବସୃଜନ ମଡେଲକୁ ପ୍ରସାରିତ କରୁଛି।
1: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ବାୟୋଟେକ୍ନୋଲୋଜି, ସ୍ପେସ୍ ଟେକ୍ନୋଲୋଜି ଅର୍ ଆଡଭାନ୍ସ ମଟେରିଆଲ୍ସ, ଏ ସଭି ଏସି ଟେକ୍ନୋଲୋଜି ହେଁ ଯୋ ମାନବତା କେ ଫ୍ୟୁଚର କୋ ସେପ୍ କରେଙ୍ଗେ। ଯେ ହ୍ୟୁମେନ୍ ସିଭିଲାଇଜେସନ୍ କେ ଅଗଲେ ଚାପ୍ଟର ହର୍ ଟେକ୍ନୋଲୋଜିକାଲ ରିଭଲ୍ୟୁସନ୍ ମାନବତା କୋ ଏକ ନୟା ଅବସର ଦେତା ହେ।
0: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଭାରତ ବିଶ୍ୱସ୍ତରୀୟ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଅଭ୍ୟୁଦୟ ହୋଇଥିବାରୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ମ୍ୟାକ୍ରନ୍ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ନବସୃଜନ ବ୍ୟବସ୍ଥା ଏବଂ ଫ୍ରାନ୍ସ ସମୃଦ୍ଧ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ମଧ୍ୟରେ ଏକ ଦୃଢ଼ ସେତୁ ସ୍ଥାପନ କରୁଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ର ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମେରାଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାୱିଲ୍ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଥର ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ହର୍ ଘର୍ ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଓମାନ ଉପକୂଳ ନିକଟରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକର ଇଞ୍ଜିନ୍ରେ ତ୍ରୁଟି ଘଟିଛି। ଏହି ଜାହାଜରେ 14 ଜଣ ଭାରତୀୟ ଥିଲେ। ସୋସିଆଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ସମସ୍ତ ଚଉଦ ଜଣ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏମ୍ଭି ଜବଲ ଅଲ୍ଲି ନଅ ନାମକ ଅନ୍ୟ ଏକ ଜାହାଜରେ ସ୍ଥାନାନ୍ତରିତ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିରାଟ ଏକ ଜାହାଜଟି ବୁଡ଼ିଯାଇଥିବା ଜଣାଯାଇଛି। ଓମାନର ମସ୍କାଟସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଶାରୀରିକ ଅସୁସ୍ଥତା ଯୋଗୁଁ ଏମ୍ଟି ସେଲେଷ୍ଟିଆଲ୍ ଜାହାଜରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକ ନିଶାନ୍ତ ଉଇର୍ ଥାନାଙ୍କ ସମ୍ପର୍କରେ ସେମାନେ ସ୍ଥାନୀୟ ଓମାନ କର୍ତ୍ତୃପକ୍ଷ, ବନ୍ଦର ଅଧିକାରୀ ଏବଂ ସିପିଂ କମ୍ପାନୀ ସହିତ ସକ୍ରିୟ ସମନ୍ୱୟ ରକ୍ଷା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଜାହାଜଟି ଖୁବ୍ ଶୀଘ୍ର ଦୁକମ୍ ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ସହିତ ଜାହାଜରୁ ପାର୍ଥିବ ଶରୀରକୁ ଠିକ୍ ସମୟରେ ବାହାର କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି। ନିଶାନ୍ତଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ପଠାଇବା ପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନର ରାଜଧାନୀରେ ଇରାନ ସମର୍ଥିତ ସଶସ୍ତ ଗୋଷ୍ଠୀ ହେଜବୁଲ୍ଲାର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ଆଜି ଘୋଷଣା କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଉତ୍ତର ଇସ୍ରାଏଲ୍ ଉପରେ ହିଜବୁଲ୍ଲା କରିଥିବା ଆକ୍ରମଣର ଜବାବରେ ଏହି ବିମାନ ଆକ୍ରମଣ କରାଯାଇଛି। ସପ୍ତାହକ ପୂର୍ବରୁ ଇସ୍ରାଏଲ୍ କରିଥିବା ଶେଷଥର ପାଇଁ ବେଡ୍ତୁର୍ ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣରେ ଇରାନ୍ ପାଲଟା ଜବାବ ଦେଇଥିଲା। ତେହେରାନ୍ ପକ୍ଷରୁ କୁହାଯାଇଛି ଆମେରିକା ଇରାନ୍ ମଧ୍ୟସ୍ଥତା ଅସ୍ତ୍ରବିରତି ଚୁକ୍ତିରେ ଲେବାନନ୍ ଉପରେ ହେଉଥିବା ଇସ୍ରାଏଲ୍ ଆକ୍ରମଣର ଅନ୍ତ ମଧ୍ୟ ସାମିଲ ହେବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ଆସନ୍ତା ଦଶନ୍ଧିରେ ପାଖାପାଖି $40-45 billion ପହଞ୍ଚିବ। ସମ୍ପ୍ରତି ମହାକାଶ ଅର୍ଥନୀତି $8-9 billion ହୋଇଥିବାବେଳେ ଏ କ୍ଷେତ୍ରରେ ଆଗାମୀ ଦିନରେ ଅଭିବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ମହାକାଶ ନୀତି ନିର୍ଦ୍ଧାରଣରେ ସଂସ୍କାର, ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ଏବଂ ନବସୃଜନର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ବିକାଶ ହୋଇପାରିଛି। ସେ କହିଛନ୍ତି ଭାରତ ମହାକାଶ କ୍ଷେତ୍ରରେ ରୂପାନ୍ତରଣ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଡକ୍ଟର ସିଂହ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଘଟୁଥିବା ଏକ ବଡ଼ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ଯେଉଁଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣାଗାର ସୀମାରୁ ବାହାରି ଜାତୀୟ ଚେତନାର ଏକ ଅଂଶ ପାଲଟିଛି। ସେ କହିଛନ୍ତି ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିଜ୍ଞାନ ଏବଂ ସମାଜ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ। ଶ୍ରୀ ସିଂହ କହିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ବଢ଼ୁଥିବା ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ହେଲ୍ଥ, ଗଭୀର ସମୁଦ୍ର ଅଭିଯାନ ଏବଂ ଗଗନଯାନ ଭଳି କାର୍ଯ୍ୟକ୍ରମଗୁଡ଼ିକ ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ବିଜ୍ଞାନ ଏବଂ ନବସୃଜନକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ଓଭରରେ 1 ୱିକେଟ୍ ହରାଇ 10 ରନ୍ ସଂଗ୍ରହ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଇ ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ଏଫ୍ ଡାଲାସ୍ ଷ୍ଟାଡିୟମ୍ଠାରେ ନେଦରଲ୍ୟାଣ୍ଡସ୍ ଏବଂ ଜାପାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର ବିଶ୍ୱକପ୍ ଅଭିଯାନରେ ଏକ ଚମତ୍କାର ଆରମ୍ଭ କରି ଗ୍ରୁପ୍ ଡି ର ପ୍ରଥମ ମ୍ୟାଚ୍ରେ ତୁର୍କୀକୁ 2-0 ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ମାସାଚୁସେଟ୍ସଠାରେ ହାଇତି ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ 1-0 ବିଜୟ ହାସଲ କରି ଗ୍ରୁପ୍ ସି ର ଶୀର୍ଷସ୍ଥାନରେ ପହଞ୍ଚିଛି। ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱକପ୍ ତୃତୀୟ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ଧୀରଜ ବୋମାଦେବରା ଏବଂ କୁମକୁମ ମୋହତ ମିଳିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଧୀରଜ ଏବଂ କୁମକୁମଙ୍କ ପାଇଁ ମିଳିତ ତୀରଚାଳନା ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣପଦକ। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ରେ ଇଞ୍ଜିନ୍ ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: ओवर की शुरुआत करते हुए दाएं हाथ
3: और हरमनप्रीत के लिए गेंद ऑफ स्पिन से काफी ज्यादा बाहर थी, पैर को आगे की तरफ निकाल कर उस गेंद को कट करना चाहते थे,
2: उस गेंद को कट करना चाहते,
3: कोई संपर्क नहीं और गेंद को वहां पर विकेटकीपर ने आसानी के साथ अपने कब्जे में कर लिया। 30 रन 2 विकेट के नुकसान पर हरमनप्रीत ने 4 गेंदों का सामना किया है, 2 रन बनाए हैं। 15 गेंदों का सामना करने पर के बाद स्मृति ने अब तक 20 रन बना लिए हैं, नॉन स्ट्राइकिंग गेंद पर हैं। आज अपेक्षाकृत अगर देखें तो अन्य किसी भी भारतीय बैटर की अपेक्षा वो ज़्यादा बेहतर आत्मविश्वास से खेलती हुई नज़र आ रही हैं। और इसी बीच वहाँ पर तीसरे अंपायर का कॉल आता हुआ कि फातिमा साना की पिछली जो गेंद थी वो नो बॉल थी, तो यहाँ पर फ्री हिट भारत के लिए। क्या उसका भरपूर लाभ कप्तान हरमनप्रीत कौर उठा पाएंगे? दाएं हाथ से ओवर द विकेट और इस बार ये गेंद ब्लॉक होल में डालने की कोशिश की थी और गेंद को वहां पर मोड़ दिया, स्क्वायर लेग की दिशा में 1 रन आसानी के साथ दौड़कर पूरा कर लेंगे। इस 1 रन की मदद से स्कोर बढ़कर के भारत का 32 2 विकेट के नुकसान पर। फातिमा साना की अच्छी गेंदबाजी कोई अवसर नहीं दिया कि बड़ा हिट लगा सके वहां पर हरमनप्रीत।
4: राइट, फातिमा साना is turning out to be impressive, and the interesting thing was that the wicketkeeper was standing up to the stumps for Harmanpreet Kaur. We have seen in the past that when Fatima began bowling, the keeper was standing back, and now
5: khota midibaro sambhavana achi jo upajogi niskarsh baharibo bishesh karikri biparjay aur haso digare BRICS rashtramanko madhyare jo parasparo sahajog roichi taha ahuri drudhikaran hobo ebong bishwastrare e samparkare jeun sabu श्रेष्ठ परिचालना पद्धति बा बेस्ट प्राक्टिसेस अच्छी सेगुड़िकर मध्य देश भितर परस्पर आदान प्रदान हम यहाँ ब्रिक्स राष्ट्र विपर्जय परिचालन यह उपकृत हो पारे।
6: आगामी स्नान यात्रा, रथयात्रा, बाहुड़ा यात्रा पाई नीति निर्घंट को मोहर मारी श्रीमंदिर परिचालना कमिटी। स्नान यात्रा, रथयात्रा और बाहुड़ा यात्रा व्यवस्थावली अनुमोदन मिलता बेले प्रशासनिक व्यवस्था, सुरक्षा व्यवस्था, भक्तों श्रृंखलित दर्शन उपर गुरुत्वारोप जमापड़ी। ए संपर्क में श्रीमंदिर मुख्य प्रशासक डॉ अरविंद पाढ़ी कहते
7: विशेषकर श्रीमंदिर रत्नभंडार गठित अलंकार आदि गणति मार्गदर्शिका राज्य सरकार देखती से हिसाब से जहाँ भी गणति मणति एवं परवर्ती पर्यायर भितर भंडार जो गणति प्रक्रिया होती आम परिचालना कमिटी को अवगत कलु। जेहेतु आगामी दिन में महाप्रभु स्नान पूर्णिमा अच्छी, रथजात्रा बा घोषयात्रा अच्छी, बाहुड़ा यात्रा अच्छी, नीलाद्री विजय पर्यंत अनेक नीतिकांति रही, महाप्रभु श्रीअंगे भी किसी अलंकार अच्छी जहाँ भी आमको गणति प्रक्रिय सामिल होगा पड़ब, तेणु परिचालना कमिटी परामर्श दे वर्तमान पाई गणति प्रक्रिया स्थगित रहिब एवं नीलाद्री विजय परे कौ तिथि रे ताकु करा जिवो ताकु मुख्य प्रशासक सरकार को सूचना दे ताकु करिवे एवं ता सहित जो एसओपी अछि बा व्यवस्थावली अछि सेतरे किछिटा बा व्यवस्थावली दरकार।
6: एबे किछि संवाद संक्षेप रे आमो संवाददाता थारु
8: पुरेथिबा तालाबणिया थाना नूतन गृह को मुख्यमंत्री मोहन चरण माझी उद्घाटन करबा सह सेटा अनुसूचित एक सभा रे मुख्य अतिथि भाबे योगदान करी वीडियो कॉन्फ्रेंसिंग माध्यम रे अन्यान्य विभिन्न स्थान मानकर होइतिबा पुलिस वासगृह निर्माण को मध्य उद्घाटन करथिले। निमापड़ा ठारे सफलतार सह आयोजित हो जाइछि उत्कर्ष निमापड़ा सम्मेलनी। एक कार्यक्रम रे उपमुख्यमंत्री प्रभाती पड़ा तथा क्रीडा मंत्री सूर्यवंशी सूरज योगदान करी निमापड़ा रे एपरि कार्यक्रम को प्रशंसा करबा सह माराथन गणदौड़, पंचायत स्तरीय क्रीडा प्रतियोगिता, सेवा दिवस सहित पारंपरिक ओडिया खाद्य प्रतियोगिता रे भाग नै कृतित्व अर्जन करथिबा प्राय 150 रु ऊर्ध छात्र छात्री युवक और महिला मान पुरस्कृत करते। पुरी श्रीमंदिर सह संपर्कित दुई गोटी शब्द आनंद बजार और पतित बावन सह श्री जगन्नाथ टेम्पल आडमिनिस्ट्रेसन नीलचक्र लोगो को मिली आईपी इंडिया पैटेंट अनुमोदन। श्रीमंदिर प्रशासन पक्षर 29 गोटी नाम को नहीं ट्रेडमार्क दरखास्त प्रदान कर प्राथमिक भाव 3 को ट्रेडमार्क नाम पंजीकरण कर। पुरी जिला पिपिली में मुख्यमंत्री मोहन चरण माझी द्वारा प्राय 80 कोटी टंका खर्च में बहु प्रतीक्षित चांदुआ हब निर्माण नहीं शिलान्यास हो जाइछि। पांचमाला विशिष्ट अत्याधुनिक चांदुआ बजार निर्माण होगा बेले 6000 स्थानीय चांदुआ कारीगर उपकृत हेबे। एथिसह 50 व्यावसायिक दोकान, 6 सरकारी शोरूम, लाइट डेमोन्स्ट्रेसन केन्द्र, ट्रेनिंग सेंटर, ऑडियो विजुअल गैलरी, मुक्त आकाश रंगमंच, ओडिया फूड कोर्ट भली समस्त अत्याधुनिक सुविधा फूड कोर्ट रे मिलियो बोली जणापड़ी।
6: जिल्ला हलचल आज पई एतिकि, आसंता काली जिल्ला हलचल रे सुनिबे रायगडा जिल्ला संपर्क रे।
9: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ଏଜବାଷ୍ଟନ୍ର ବର୍ମିଂହାମ୍ଠାରେ ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
10: କୁହାଣ
11: ଆଜ୍ଞା ସାନ୍ତେ,
10: ମଝି ଚକ ରୁଆ ସବୁ ସରିଗଲା?
11: ନାହିଁ ସାନ୍ତେ, ଜମି ଦେଢ଼ ମାଣ ଅରୁଆ ରହିଯାଉଛି, ତଳି ନିଅଣ୍ଟ।
10: ତଳି ନିଅଣ୍ଟ?
11: ଆଜ୍ଞା, ତଳି ନହେଲେ ବେଲମୂଳ ତିଆରି ତିନି ଖଣ୍ଡ ଯାକ ଅରୁଆ ରହିଯିବ। ଆଜ୍ଞା, ଏ ଖଣ୍ଡମଣ୍ଡଳ ଆଉ କୋଉଠି ତଳି ନାହିଁ
10: ଜାଣିଛି। ହଉ ତୁ ଆ ମୋ ସାଙ୍ଗରେ, ପାଣ୍ଡିଆ ଗୁହାଳ କାମ କରୁଥିଲା ତାକୁ ଡାକ, ଦିଟା ବାହୁଙ୍ଗି ନେଇ ଦିହେ ମୋ ସାଙ୍ଗରେ ଆସ।
11: ଆଜ୍ଞା, ତଳି କଣ କୋଉଠି?
10: ତୁ ଆ ମୋ ସାଙ୍ଗରେ, ପାଣ୍ଡିଆକୁ ଡାକ।
11: ଆରେ ହେ ପାଣ୍ଡିଆ, ଆରେ ଗୁହାଳ କାମ ସେତିକି ଥାଉ ରେ, ସାଙ୍ଗରେ ଡାକୁଛନ୍ତି ଚାଲିଆ, ଗୁହାଳ ସମୟରେ ବାହୁଙ୍ଗି ଆଣି ଘରେ ଆହୁରି।
12: ଅବଧାନେ ବାରିକ ପୁଅ, ତମ ସୁଆରୀ ଏଣେ କୁଆଡେ ବିଜି ହେଇଥିଲା ବା?
11: କାଲି ସାଆନ୍ତଙ୍କର ଆମର ଏକାଦଶୀ, ଚମ୍ପା ସାଆନ୍ତାଣୀ ନବାତ ପାଇଁ ମତେ ପଠେଇଥିଲେ।

0: ଜୀବଜନ୍ତୁ ଯେନ୍ଟା ଅଛେ କ୍ଷତ କରବା
1: ହଇ
0: ବୋଲେ ଆମର ଅସୁବିଧା ନେଇ ହୁଏନ ଆମେ ତାର ଲାଭଟା ଉଠେଇ ପାରମା ଆମର ଯେହେତୁ ବୀମାଟା ଅଛି ଆର ଇନେ ଗୋଟେ ଆମର ବଢିଆ କିରି କରି ପକେଇଥିବାର କଥା ନିକେ
1: ଯେନ୍ତା ଆମେ ଜୀବନ ବୀମା କରିଥିସୁ ସେନ୍ତା ଫସଲ ବୀମା କହୁଛ ତ ଦାଦା
0: ହଇ ହଇ ଆର ଇନେ ଦେଖମା ବୋଲେ ଯେତେ ବି ଚାଷବାସ କରମା ତା ତ ଆଗ ତୁରାନ MSP ମାନଙ୍କୁ ଠିକ କରି ଦିଆ ହେଇଛେ
1: ହଇ ତ ଦାଦା ବେଲେ କହିଦେମା କାଇଁ କେନ୍ତା କେନ୍ତା କରିଛନ୍ ଯେ
0: କେନ୍ତା କାଣା କରୁଛନ୍ ଏତାର କରବାର ଦ୍ଵାରା ହେଉଛେ ଆମର ଆୟର ଗ୍ୟାରେଣ୍ଟି ଅଛି କି ଆମେ ଏତକି ଚାଷ କରମା ଏତକି ଧାନ କରମା କି ଯେନି ଚାଷ ବି କରୁ ତାର ଯଦି MSP ଜାଣି ପକେଇଛୁ ବୋଲେ ଆମେ ଲେଖ ତାର ଲାଭ କେତେ ପାଇମା ହାତେ ହାତ ହିସାବ କରି ପକାମାନ ସିଆଡ଼େ
1: ସତ୍ୟ କାଇଁ ଦାଦା
0: ହଇ ଆର ଏତା ଦ୍ଵାରା କାହିଁ ଆମର ବିକ୍ରି କରବାର ଲାଗି କି କିଣବାର ଲାଗି ସହଜ ହେଇଥିସି ନ ଆରୁ ବଜାର ଯେନ୍ ଉତ୍ତର ଚଢ଼ାଉ ଯେନ୍ ଦର ଦାମ ମାନେ ହେଉଛେ ଏଇଟା ନା ଆମେ ବେଫିକିର ହେଇଯିସୁ ଆର ପୁରା ପୁରି ମୁକ୍ତି ହେଇଯିସୁ ନ
1: ବେଲେ ଦାଦା
0: ହଁ ହଁ
1: ଇ ଯେନ୍ ଉତ୍ତର ଚଢ଼ାପଟା କାଇଁ କରି ହେଇଥିସି କହ ତ
0: କାଁ ଯେ
1: ଆମର ବିହନ ଆଉ ଆମର ଜମିର ଯେନ୍ ମାଟି
0: ହଇ ହଇ
1: ସେଥିର ଉପରେ ନିର୍ଭର କରିଥିସି ନ
0: ବୋଲି
1: କ୍ଷେତ ବଚାଓ ଅଭିଯାନର କଥା କହୁଛେ ଦାଦା
0: ହଇ ହଇ ହେଲେ ଦେଖ ତ ଇ ଆମର ରାସାୟନିକ ସାର ମୁକ୍ତ ଯଦି ଆମେ ଚାଷ ବାସ କେ କରମା ଆରୁ ସରକାର ତ ଏନ୍ତା ବି ଆମକେ ଜୈବିକ ଚାଷର ଉପରେ ଆମକେ ପ୍ରୋତ୍ସାହନ କରୁଛନ୍
1: ହଇ ହଇ
0: କେନ୍ତା ଇନେ ଆଗକେ ବଢ଼ମେ ଆଉ ଇତାର ଦ୍ଵାରା ଆମର ପର୍ଯ୍ୟାବରଣ ବି ଆମର ବଞ୍ଚି ରହିବା
1: ହଇ ଦାଦା ଆଉ ଯେତେବେଳେ ଆମେ ଚାଷ କରବାର ଲାଗି ଆରମ୍ଭ କରୁଛୁ କି ନି ତାର ଆଗରୁ ଯଦି ଆମେ ମାଟିକେ ପରୀକ୍ଷା କରମା ସେନେ କେନ୍ ଜୀବସାରର କମି ଅଛି ସେ ଅନୁସାରେ ଯଦି ଆମେ ସେଇ ସବୁକେ ହିଁ ଦେମା ସେତିକି ମାତ୍ରାରେ ତ ଆମର ପଇସା ବି ବଞ୍ଚିଯିବା
0: ହଇ ହଇ ବୋଲେ ସବୁଟା ଆମର ହାତରେ ଅଛି ନି କେ ଦେଖୁଛୁ ଆମର ଦେଶ ଏନ୍ତା ବି ଡାଲର ଉତ୍ପାଦନ କରବାରେ ବି ନମ୍ବର ୱାନ୍ ହେଇଗଲାନ
1: ହଇ ହଇ
0: ଆଉ କାହାରି ଉପରେ ସେ ନିର୍ଭର ହେବାର ନି ସିଆଡ଼େ
1: ହଇ ଦାଦା
0: ସେ ବାକିରେ ସବୁ କ୍ଷେତ୍ରରେ ଯଦି ଆମର ଚାଷ ବାସ ହେଉଛି ବୋଇଲେ ସବୁନେ ଆଗୁଆ ଅଛନ୍
1: ହଇ ଦାଦା
0: ଆରେ ଏନ୍ତା ଦେଖବ ବୋଇଲେ ଆମର ତ ଦୁଗ୍ଧ ଉତ୍ପାଦନ ବି ନମ୍ବର ୱାନ୍
1: ବେଲେ ଦାଦା
0: ହଁ ହଁ
1: ଇନୁ ଆମେ କାଣା ଶିଖୁଛୁ କହ ତ
0: କାଣାଟା ଟିକେ ଭଲ କିରି ବୁଝାଅ ନ
1: ଖାଲି ଚାଷ କରମା ଇ ଯେନ୍ ବୀମା ମାନେ କରମା କି ଭଲ ଫସଲ କରମା ହେଲେ ତ ନି ହୁଏ ନ ସବୁନୁ ପହେଲା ଆମେ ନିଜେ କେ ଷ୍ଟ୍ରଙ୍ଗ କରବାର ଅଛି
0: ହଇ ହଇ
1: ଭଲସେ ଖାଇ ପିଇ କରି ଆମର ଶରୀର କେ ସୁସ୍ଥ ସବଲ ରଖିକଛି
0: ହଇ ଗା ହଇ
1: ଆଉ ଆଜ କାଇଁ ଦିନ ହାଏ ହେଟା ବି ତମକେ ଜନା ଥିବା ନ
0: ହଇ ବୋଲେ ଆଜ ବିଶ୍ୱ ରକ୍ତଦାନ ଦିବସ ହେ ନି କାଏଁ
1: ହଇ ଦାଦା ବେଲେ ଆମେ ମାନେ ଯଦି ନିଜେ କିଏ ସୁସ୍ଥ ସବଲ ରଖିଥିମା ହେଲେ ତ କେନ୍ ଭାଇ ବହେନ କି ନିଜର ପରିବାର କାହାକେ ଯଦି ରକ୍ତ ଦରକାର ପଡ଼ଲା ବେଲେ ଆମେ ଫଟକିରି ଯାଇକରି ରକ୍ତଦାନ କରିପାରମା ଆଉ ରକ୍ତଦାନ ମହାପୁଣ୍ୟ ନି କହିସନ୍ କାଏ
0: ହଇ ଗା ହଇ ବୋଲେ ଆମକେ ଧ୍ୟାନ ଦେବାର ଅଛେ ସବୁର ମୂଳଟା ନିର୍ଭର କରୁଛେ ଆମର ଉପରେ ଆମର ସ୍ୱାସ୍ଥ୍ୟ ଉପରେ ଆମେ ଯଦି ଏତକି ଭଲ ଭଲ ଯୋଜନା ରଖମା କି ଆମର ଯୋଜନା ମାନେ ଅଛେ କି ଫାଇଦା ଉଠାମା ବୋଇଲେ ଆମକେ ନିଜେ ପହିଲା ଭଲ ରଖି ପଡ଼ବା
1: ହଇ ଦାଦା
0: ଆରୁ ଏନ୍ତା କର୍ମା କି ଆମର ଚାଷ ପାସ ଯେନ୍ତା ରାସାୟନିକ ସାର ମୁକ୍ତ କର୍ମା କହୁଛୁ ବୋଲେ ଇତାର ଦ୍ଵାରା ଆମର କ୍ଷେତ ଖଲିଆନ ଭଲ ରହିବା ଲୋକବାକ ଭଲ ରହିମେ ଦେଶ ଦୁନିଆ ବି ଭଲ ରହି ପାରବା ବୋଇଲେ ଆମର ପଇସା ପତ୍ର ଯେନ୍ ଇନେ ସିନେ ଖର୍ଚ୍ଚା ହେଉଛେ କି ଖୁଆଇ ଦେଉଛେ ଯେନ୍ଟା ସେଟା ବଞ୍ଚିଯିବା ନି କାଏଁ
1: ହଇ ଦାଦା ଆଉ ଆମେ ଯଦି ଆମର ଚାଷବାସରେ କେନ୍ସି ଅସୁବିଧା ଦେଖାଯାଉଛେ ବୋଇଲେ ଆମର ଯେନ୍ କୃଷି ବିଜ୍ଞାନ କେନ୍ଦ୍ର ମାନେ ଅଛି ଯେନ୍ତାକି ଆମର ରାଉରକେଲାର ପାନପୋଷ୍ଟ ଠାନେ ଅଛି ଆଉ ସୁନ୍ଦରଗଡ଼ର କିରେଇ ଠାନେ ଅଛି ତ ସେନେ ବି ଯାଇକରି ଆମେ ଆଜ୍ଞାମାନଙ୍କ ସାଙ୍ଗେ ଯୋଗାଯୋଗ କରମା କି କିଛି ଯଦି ନୂଆ ଚାଷବାସ କରିବାର ଲାଗି ଆରମ୍ଭ କରିବାର ଲାଗି ଚାହୁଁଛୁ କି ଆହୁରି କିଛି ଆମର ଉନ୍ନତି କରିବାର ଲାଗି ଚାହୁଁଛୁ ବୋଇଲେ ସେମାନଙ୍କ ସାଙ୍ଗେ ଯୋଗାଯୋଗ କରିକିରି ସେମାନଙ୍କେ ବିଭିନ୍ନ ପ୍ରକାର କଥା ମାନେ ପଚାରିକିରି ତାଙ୍କର ସାହାଯ୍ୟ ସହଯୋଗ ନେଇପାରମା
0: ହଇ ଏନ୍ତା ତ ହେଇପାରବା ନ ନିହାତି ବୋଇଲେ ଆମକେ ଧ୍ୟାନ ଦେବାର ଅଛି ନିକା ଯେତେ ଯାହା ହେଲେ ବି ଆମେ ଯଦି ପାଦେ କଢେଇକିରି ନି ବାହାରମା ନି କେହି ପଚାରବାର ଲାଗି ନିନ
1: ହଇ ଦାଦା
0: କିଏ କାହାକେ କାହିଁ ପଚାରି ଯିବା କି କେନ୍ ଜିନିଷଟା ବି ଆସବା ମୁହଁ ତୁଣେ ତ ନି ଆସେ ନା ନି
1: ହଇ ଦାଦା ଯେନ୍ତାକି ଆମେ ସ୍କୁଲ ପଢୁଥିସୁ ବେଲେ ଯେନ୍ ଛୁଆଟା ଟିଚର ମାନକେ ବେଶୀ ପଚାରାସି ସେଇ ଛୁଆକେ ହିଁ ଟିଚର ବେଶୀ ଧ୍ୟାନ ଦେଇଥିସନ୍
0: ବୋଇଲେ ସେଇ ବାଗିର ନ କଥା ହେ କି ଆମର ଗାଁ ଘରେ ଯେନ୍ ଦେଖବ ଯିଏ ଯଦି ଚାଷବାସ ପ୍ରତି ଆଗ୍ରହ ପ୍ରକାଶ କରିଛି ଆରୁ ଆଗୁଆ ଆଗୁଆ ଟିକେ ହେଉଛେ ବୋଇଲେ ଗାଁରେ ସେ ଗ୍ରାମ ସେବକ ହେଉ କି କେନ୍ କୃଷି ଅଧିକାରୀ ହେଉ ସେମାନେ ଖବର ଦେବର ନେଇକିରି ତାହାରି ପାଖେ ଆଗେ ପହଞ୍ଚନ
1: ହଇ ଦାଦା
0: ତାର ପରେ ଯେନ୍ଟା ଲେଞ୍ଜା ଲେପଟା ଚାଷୀ ଅଛନ୍ ଯେ ସେମାନଙ୍କର କଥା ପରେ ବୁଝୁଥିସନ୍ ବୋଇଲେ ସବୁବେଳେ ଆମେ ଆଗଧାଡ଼ିନେ ରହିବାର ଲାଗି ଚେଷ୍ଟା କରବାର କଥା କି କେନ୍ତା ଆମେ ଭଲ କର୍ମା ଆରୁ ଭଲ ଚାଷବାସ କରିକିରି ଭଲ ଚାଷୀଟେ ହେଇପାରମାନୁ
1: ହେଇଥାତା
0: ଆରୁ ଦେଖୁଛ ଆଜିକାଲି ତ ସବୁନ

0: ଗୁରୁବାରି
1: ହଇ ଦାଦା,
0: ଗୀତ ଶୁଣିଲା ହେଲେ ଚାଲଗା ଚାଷ ବାସ ଆଡ଼େ ଟିକେ ମୁହଁ।
1: ହଇ ହଇ ଦାଦା,
0: ଦେଖୁଛ ଆମର ଯେନ୍ ବର୍ଷା ଦିନ ଚାଷ ବାସର ପ୍ରସ୍ତୁତି ମାନେ ବି ଆରମ୍ଭ ହେଇଗଲାନ, ଆଉ ଖରା ଦିନ ଚାଷ ଯେନ୍ଟା ଅଛେ ସରି ସୁରା ଆସଲାନ ସିଆଡ଼େ।
1: ହଇ ଦାଦା,
0: ବୋଇଲେ ଆମକେ ଧ୍ୟାନ ଦେବାର ଅଛେ ଇ ବଛର କେନ୍ତା କର୍ମା କେନ୍ତା ନାହିଁ। ଲୋକମାନଙ୍କର କଥା ତ ଶୁଣ ବୋଲେ ଡରି ଜୀବନ, କିଏ କହୁଛନ୍ ଯେ ମରୁଡ଼ି ହେବା, ଆରୁ କିଏ ତ କାଁ କଥା କହୁଛନ୍ ଆକ୍ତୁରାନ ଯେନ୍ତା ଭବିଷ୍ୟତ ବାଣୀ ମାନକେ ଦେସନ୍ ନି କେଁ
1: ଦାଦା। ବିଜ୍ଞାନ ଯୋଗ ହେଇଛି
0: ହଇ, ସବକେ ତ ଜାନକାରୀ ଥିବାନ ସିଆଡ଼େ, ହେଲେ ଏତକି ବି ଡରାବାର କଥା ନୁହେଁ। ଇ ପାଏନ ପାଗର କଥା ବି ଠିକଣା ଜଣା ନି ପଡ଼େ, ଆଜ ବର୍ଷା ନି ହୁଏ କହିବ ଇଆଡ଼େ ବର୍ଷା ମାରିଦେଇଥିସି ନି କେଁ। ବୋଇଲେ ଆମର କାମଟା ହେଉଛେ ଆମର ଯେନ୍ ପଦକ୍ଷେପ ଯେ ଅଛେ କି ଆମକେ ଚାଷବାସ କରବାର ଅଛେ ବୋଲେ ଆମେ ଆମର ହିସାବରେ ଆମେ କରି ଚାଲିଥିମା ନ ସିଆଡ଼େ।
1: ହଇ, ଆଉ ଯେହେତୁ ଆମେ ବୀମା ମାନେ କରିଦେଇଥିମା ବେଲେ କିଛି କ୍ଷତି ହେଲେ ବି ତ ତାର ଭରପାଇଟା ହେଇଯିବାନ।
0: ହଇ ହଇ, ଆରୁ କାଁ କର୍ମା ଏତକି ସୁବିଧା ଅଛେ ବୋଲେ ଚାଲ ଆମର ଚାଷବାସ ଆଡ଼କେ କଥାକେ ମୁହଁ ନୁନି କାଏଁ।
1: ହଇ ଦାଦା, ବେଲେ ଚାଲ ଚାଲ ଆଜ ଆମେ ଇ ଭାଇଙ୍କର କଥାକେ।

0: ଆଜ୍ଞା, ଆପଣ ଇ ବଛରେ କେତେ ଜମିରେ ବାଦାମ ଚାଷ କରିଛନ୍?
1: ଏ ବର୍ଷ ବସ୍ତେ ବସ୍ତେ ମାନେ ଆମର ଯେନ୍ ବସ୍ତାରେ ରହୁଛି 30 କେଜି, ସେଟା ଆମେ ବସ୍ତେ କହୁ 30 କେଜି।
0: ଯେ କେତେ ଜମିରେ କରିଛନ୍?
1: ସେଟା ବସ୍ତେଟା ଯାଉଛି ଅଧା ଏକର।
0: ତ ଇ ଯେନ୍ ବାଦାମଟା ଚାଷ କରୁଛନ୍, ସେଟା ବିକ୍ରି ତ ନିହାତି କରୁଥିବେ,
1: ହଁ ହଁ,
0: ତ କେନେ ନେଇକରି ବିକ୍ରି କରିଥିସନ୍?
1: ବିକ୍ରି ଟେପ ତ ବହୁତ ଆମକେ ଅସୁବିଧା ହଉଥିଲା, କିନ୍ତୁ ଏଇଟା ଆମେ ଆମର ପାଖେ ମଣ୍ଡି ଫଣ୍ଡି ବି ନି ଥିଲା, ଆମେ ବହୁତ ମୁସ୍କିଲରେ ଏଇଟା ମାତ୍ର 2 ଜଣ ପିଲା, ବାକି ମାନେ ତ ବଜାରରେ ଯାଇକିରି ବିକ୍ରି କରି ପକଉଥିଲେ, ଆମକେ ଟିକେ ବହୁତ ଅସୁବିଧା ହଉଥିଲା ଆମକେ 2 ଜଣ କେନ ଗାଁରେ। ତାପରେ ଆମେ ଯାଇକିରି ସିଧା ଲେଫ୍ରିପଡ଼ା ବ୍ଲକରେ ଆମେ ଯୋଗାଯୋଗ କଲୁ,
0: ଆଜ୍ଞା,
1: ସେମାନେ ବି ଆମକେ ଆମର ଲେଫ୍ରୁ ପରମିସନ ନେବାର ଲାଗି କହିଲେ, ସବୁ ସବୁ ଜାନା କଥାବାର୍ତ୍ତା କରିକି ଆମେ ସେନେ ମଣ୍ଡିରେ ଆମେ ବାଦାମ ଦେଇଥିଲୁ ଫାର୍ଷ୍ଟ ଥର। ତାପରେ ଦେଖିଲେ ଯେ ବାଦାମ ଆମର ଇଠାନୁ ପ୍ରାୟ 40-45 କ୍ୱିଣ୍ଟାଲ ଆମର ଯାଇଛି ଇଠାନୁ, ସେ ଇଠାନୁ ଆମର ସେଟା 25-30 କିଲୋମିଟର ପଡ଼ବା ଲେଫ୍ରିପଡ଼ାଟା।
0: ଆଜ୍ଞା,
1: ବୋଲେ ତାପରେ ଇଏ ଖୁସି ହେଲେ, ଇଏ ଆମର ଲ୍ୟାବ ମଙ୍ଗଳପୁର ଲ୍ୟାବ, ଆଉ ଏତେ ମାଲ ଆସୁଛେ ଆଉ ଆମେ ସେଠି କାଁଯେ ସେମାନଙ୍କେ କିଣିବାର ଲାଗି ଦେମା, ଆମେ ନିଜେ କର୍ମା କରି ଏଟା ମଣ୍ଡି ଆମ ଗାଁରେ ହଉଛି।
0: ବେଲେ ଆପଣଙ୍କ ଲାଗି ସେଟା ସୁବିଧା ହେଇଗଲା ନି କି?
1: ସୁବିଧା ହଉଛେ, ଏଖେନ୍ ଆରାମସେ ଆମେ ଘରେ ବିକ୍ରି କରି ଦଉଛୁ।
0: ତ ଇ ଯେନ୍ ପ୍ରତିବର୍ଷ ଆପଣ ବାଦାମ ଚାଷ କରିଥିସନ୍,
1: ଏଇ ଖରା ଟାଇମରେ ରବି ସମୟରେ ଖାଲି ବାଦାମଟା ଥରେ କରୁଛୁ।
0: ତ ଇ ଯେନ୍ ମୁଗଟା କହିଲେ, ସେଟା ଇ ଚୈତିଆ ମୁଗଟା ଖାଲି କରିଥିସନ୍ କି ଅଲଗା ଟାଇମରେ ବି କରିଥିସନ୍?
1: ନାଇଁ, ଏଇ ଟାଇମରେ ଚୈତିଆଟା ବି କରୁଛୁ, ଆଉ ଯିଏ ଯେନ୍ତା ସବୁ ପୋଷା ନକ୍ଷତ୍ର ବି ମାନେ ଯେନ୍ ଆମର ରହୁଛେ ପାଣି ଦିଆଟା, ପାଣି ଦିଆ ବି କରୁଛନ୍, ବ୍ଲକ ଫ୍ଲକରୁ ମିଳୁଛେ।
0: ଆଜ୍ଞା,
1: ଆମରଟା ତ ଚୈତିଆ।
0: ତ ଆଜ୍ଞା, ଆପଣ ଯେନ୍ ବାଦାମ ହେଲା କି ମୁଗ ଚାଷ କରୁଛନ୍, ସେ ବିହନଟା କେନୁ ଆଣିଥିସନ୍?
1: ଆମେ ଦେଖୁନ୍, ଇଟା ତ ଇଏ ଯେନ୍ କରିଛନ୍ ଆମର ଗାଁର ପାଣି ଚୋପା ବାଲା, ସେଟା ବ୍ଲକରୁ ସେମାନେ ଆଣିଲେ, ଆଉ ଆମେ ଏଇଟା ଲୋକାଲ ଇଏରୁ ବାହାରୁ ଆମେ କିଣିକିରି ଆମେ ଚୈତିଆଟା ଆଣିକିରି କରିଛୁ, ଆଉ ଏ ବାଦାମଟା କହିବେ ବ୍ଲକରେ ବି ମିଳୁଛେ ବାହାରେ ବି ମିଳୁଛେ।
0: ତ ଇ ଯେନ୍ ମୁଗଟା କରିଛନ୍, ସେଟା କେତେ ଜମିରେ କରିଛନ୍ ଏଥର?
1: ମୁଗଟା ମୋର ହେଇଯିବା 70 ଡିସମିଲ।
0: ମୁଗଟା ବୁଣିଲା ପରେ ଆପଣ ତାର ଯତ୍ନ ପତନ କେନ୍ତା କେନ୍ତା କରୁଛନ୍, ସେ ବିଷୟରେ ଟିକେ କହୁନ୍।
1: ଚୈତିଆରେ ତ ଏନ୍ତା କିଛି କରି ନି ଲାଗେ, ବାକି ପୋକ ଜୋକ ଟିକେ ଦେଖବାର ଲାଗି ପଡ଼ିଲେ ଟିକେ ମେଡିସିନ ସ୍ପ୍ରେ କରବାର ଲାଗି ପଡ଼ସି, ଆଉ ଫୁଲ ଟାଇମ ଥିସି ଜଷ୍ଟ ଟିକେ ହରମୋନ ଟିକେ ଦେଇଦେଲେ ତାର କାମ ଓକେ।
0: ଆଉ ଇ ମୁଗଟା ତ କୁଡା ଖୋସା କରିକି ଯେବି ନି ଲାଗେ, ଆଉ ଇ ଯେନ୍ ଥରେ ଖାଲି ଜୋତା କୁଡା କରିକି ବୁନି ଦେବାର ଅଛି ନି କାଇଁ?
1: ବାଦଲିଆ ହେଲେ ଟିକେ ପୋକ ଲାଗବାର ସମ୍ଭାବନା ରହିଛି, ନହେଲେ ତ ଏତେ ନି।
0: ଆଉ
1: ବିଶେଷ କରି ଚୈତିଆ ମୁଗରେ କହୁ, ତ ସେ ମୁଗରେ ଯେହେତୁ ପାଣି ମଡା ହୁଏ, ସେ ମୁଗରେ ସେ ଖରା ହଉଥିଲେ ବି ରୋଗ ପୋକ ଟିକେ ଟିକେ ଦେଖା ଦେସନ୍।
0: ଆଉ କହିସନ୍ ଇ ଚୈତିଆ ମୁଗରେ କିମ୍ବା ଆମେ ଯେନ୍ ଖରାଟିଆ ଚାଷଟା କଲେ ଟିକେ ଏତେ ରୋଗ ପୋକ ର ସମସ୍ୟା ବି ଦେଖା ନେଇଯାଏ ବୋଲି ନି କେ? ତ ଆଜ୍ଞା, ଆପଣ ଏଇ ଯେନ୍ ମୁଗଟା ମଝି ମଝିରେ ଥରେ ତୁଲି ଦେଇଥିସନ୍ କି କେନ୍ତା କରିଥିସନ୍?
1: ସେଟା ତୁଲବାର ଦ୍ୱାରା ଟିକେ ଆମକେ ଫାଇଦା ବେଶୀ ଅଛି, ଗୋଟେ ପାଣିଟା ତୋଲି ଦେଲେ ବାକି ଯେନ୍ ଛୋଟ କଷିନି ରହୁଛେ ସେଟା ହେଇଗଲା ପରେ ସେଟାକେ ଟାଣି ଦେଲେ ସେଟା ଆମେ ଡବଲ ପାଇଯାଉଛୁ। ଯଦି ସେ ପହଲା ମଞ୍ଜିକେ ଦେଖିକିରି ଆମେ ଯଦି ଗଛଟା ଉଫାଡି ଦଉଛୁ ବୋଲେ ସେ ପଛର ମଞ୍ଜି ତ ଆମକେ ଫଳ ଦେଇନି ପାରେ ନା।
0: ବେଲେ ଆପଣ ଏଇ ଯେନ୍ ମୁଗଟା କେନ୍ ସମୟ ଥି ଅମଲ କଲେ ଆପଣଙ୍କେ ଠିକ ଲାଭ ହେଇଥିସି?
1: ଟିକେ ପୁରା ଶୁଖବାର ଲାଗି ଦେଲେ ଅସୁବିଧା ହେ, ସେଟା ତୁଲବାର ଲାଗି ଦେଲେ ସେଟା ଚଟକି ଯାଇସି ନା, ଟିକେ ସେଟା ଜଷ୍ଟ କଲା ହେଇଯିବା, ଆଉ ପୁରା ଟାନ ହେଇକିରି ନି ଶୁଖବା, ଟିକେ ଇଏ ନରମ ଥିବା ନା, ସେତ୍କି ବେଲେ ତୁଲିଲେ ସେଟା ଠିକ ଖରାପ ନୁହେଁ।
0: ବେଲେ ଇ ବଛର ବଢିଆ ହେଇଛେ କି ଆପଣଙ୍କର ମୁଗ ହଉ କି ବାଦାମ ହଉ?
1: ହଁ, ମୁଗ ବି ଭଲ ହେଇଛେ, ବାଦାମ ବି ଭଲ ହେଇଛେ, ସବୁ ଠିକ ହେଇଛେ।
0: ତ ଇ ଯେନ୍ ବାଦାମ ହେଲା କି ମୁଗ ଚାଷ କରିଛନ୍, ଯେନ୍ କି ବାକି ଟାଇମରେ ବି ଯେନ୍ ଆପଣ ଚାଷବାସ କରୁଛନ୍, ସେନୁ ଯାହା ବି ଖର୍ଚ୍ଚା ବର୍ଚ୍ଚା କରିଥିସନ୍ ଆଉ ଯାହା ବି ଅମଲ ପାଇଥିସନ୍, ସବୁନୁ ଲାଭ ପାଉଛନ୍ ବୋଲି ଆପଣଙ୍କୁ ଲାଗୁଛି କି?
1: ହଁ, ଲାଭ ହେସି, ଚାଷରେ ଏନ୍ତା କ୍ଷତି ନୁହେଁ, ଭଲ ହିସାବରେ କଲେ ଚାଷଟା।
0: ବେଲେ ଆପଣ ଏଖେନ୍ ଯେନ୍ ଖରାଟିଆ ଚାଷବାସ କରୁଛନ୍, ବେଲେ ଗୋରୁ ଗାଈ ତ ଛାଡି ଦେଇଥିସନ୍ ଇ ସମୟ ଥି?
1: ଏଇ ସମୟ ଥି ହଁ।
0: ବେଲେ କେନ୍ତା କାଣା ଯୁଗାଯୁଗୀ କରୁଛନ୍?
1: ଚାରିଆଡେ ଜାଲି ଘୋଡ଼େ ଦେଇଛନ୍।
0: ଆମର ଅନେକ ଭାଇ ବହିନ ମାନେ କହିସନ୍ ଯେ ନି ମୁଇଁ ଏନ୍ତା ଚାଷ କରିଥିଲି ଆଉ ମୋର ଏତ୍କି ନୁକସାନ ହେଇଗଲା ବୋଲି, ବାକି ଆପଣ ଯେନ୍ କହିଲେ ଠିକ୍ ଠାକ୍ ଭାବେ ଯଦି ଆମେ ସେଠି ଧ୍ୟାନ ଦେଇକିରି କର୍ମା ବେଲେ ଆପଣଙ୍କର ଯେନ୍ତା ଲାଭବାନ ହେଇପାର୍ମା ନି କାଇଁ? ତ ସେଟାକେ ବି ଆମେ ଯେନ୍ତା ନକରିଟେ କରୁଛୁଁ କି କେନ୍ ଅଫିସରେ କାମଟେ କରୁଛୁଁ ବେଲେ ଯେନ୍ତା ଟାଇମ୍ ଦଉଛୁଁ, ସେ ଚାଷରେ ବି ସେନ୍ତା ସମୟ ଦେବାର ଅଛି।
1: ହଁ, ସେମିତି ଟାଇମ୍ ଦେବାର ଅଛେ, ସେଥି ଲାଗିକିରି କାମ ବିଜନେସ୍ ଭଳିଆ କରବାର ଅଛେ, ହେଲେ ଯାଇକି ଲାଭ ପାଇବେ, ଆଉ କରିଦେଇଛେ ହେବା ନ କହିଲେ ସେଥି ଲସ୍।
0: ତ ଆଜ୍ଞା ଏଇ ଯେନ୍ ଚାଷ ବାସ କରବାର ଛଡା ଆଉ ଅଲଗା କିଛି କାମ ଧାମ କରୁଛନ୍ କି ଆପଣ?
1: ନାଇଁ, ଖାଲି ଚାଷ ରହି ଚାଲୁଛନ୍।
0: ତ ଆଜ୍ଞା ଆପଣ ଯେନ୍ ଚାଷ ବାସଟା କରୁଛନ୍, ସେଠି ଆପଣଙ୍କର ପରିବାରର ସଦସ୍ୟମାନେ ସାହାଯ୍ୟ ସହଯୋଗ କରିଥିସନ୍ କି ଆପଣ ଲୋକ ଲଗେଇକିରି ଚାଷ କରିଥିସନ୍?
1: କେତେବେଳେ ଯଦି କାମର ଘିଚାତନା ହେଲା ବେଲେ ଆମେ ଲୋକ ବି ଡାକିକିରି କାମ କରିଥିସୁଁ, ଦୁଇ ଚାର ଲୋକ ବେଶିକିରି ନିଜେ ଆମେ ବେଶୀ ପରିଶ୍ରମ କରିଥିସୁଁ।
0: ବେଲେ ଆଜ୍ଞା ଆପଣଙ୍କର ପରିବାରରେ କିଏ କିଏ ସବୁ ଅଛନ୍?
1: ପରିବାରରେ ମୋର ୱାଇଫ୍ ଅଛନ୍, ମୋର ଦୁଇଟା ଝିଅ।
0: ତ ଆଜ୍ଞା ଆପଣଙ୍କର ସୁଖୀ ପରିବାର, ଆଉ ଆପଣ ଚାଷବାସ କରିକିରି ଯାହା ବି ଦୁଇ ପଇସା ପାଉଛନ୍, ସୁରୁଖୁରୁରେ ଚଲି ଯାଉଛନ୍ ଲେଖି ଲାଗୁଛି କି?
1: ହଁ, ସେମିତି ସୁରୁଖୁରୁରେ ଆମେ ଚଲି ଯାଉଛୁ, କେତେବେଳେ କେନ୍ତା ଅସୁବିଧା ହେଲେ ଧାର ଫାର ହୋଇଯାଏ।
0: ତ ଆଜ୍ଞା ଆପଣ ଆମର ଯେନ୍ ଭାଇ ବହିନ ମାନେ ଶୁଣୁଛନ୍, ସେମାନଙ୍କୁ କିଛି କହିବାର ଲାଗି ଚାହିଁବେ କି?
1: ଯେମାନଙ୍କର କିଛି କାମ ଧାମ ନାହିଁ, ସେମାନେ ଏମିତି ଚାଷବାସ କରନ୍, ଚାଷବାସ କେ ନିଜର ଭଳିଆ କରନ୍, ତାକେ ବିଜନେସ ଭଳିଆ କରନ୍, ଜରୁର ଲାଭବାନ ହେଇପାରବେ ଭାଇ ଭଉଣୀ ମାନେ।
0: ତ ଆଜ୍ଞା ଆପଣଙ୍କର ସାଙ୍ଗେ କଥାବାର୍ତ୍ତା ହେଇକିରି ଆମକେ ବହୁତ ବଢିଆ ଲାଗିଲା। ତ ଯିବାର ଯିବାର ଆଗରୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର
1: ଜୁହାର।
2: ବୋଲେ ଗୁରୁବାରୀ,
0: ହଇ ଦାଦା,
2: ଇ ଚାଷ ବାସର କଥା ଶୁଣିଲା?
0: ହଇ ହଇ।
2: ଆର ଚାଷ ବାସର କଥା ଶୁଣୁ ଶୁଣୁ ଦେଖବ ଆମର ଧ୍ୟାନ ରହିଛି ଯେ ଆମର ସ୍ମାର୍ଟ ବିକ୍ରି ବଟାର କଥା ବି।
0: ହଇ ହଇ ଦାଦା।
2: ବୋଇଲେ ତୁରାନ ଆମେ ଇ ବଜାର ହାଟର କଥା ମାନକେ ଜଣେଇ ଦେଇଥିସୁ ଯେ ଆମର ଭାଇ ଭଉଣୀ ଜାଣି ପକାମେ କି କେନ୍ତା ବିକ୍ରି ବଟା ହେଉଛେ, କେନ୍ ହିସାବରେ ଦରଦାମ ମାନେ ଉତର ଚଢ଼ାଉ ହଉଛେ।
0: ବେଲେ ଚାଲ ଆମର ରାଉରକେଲା ଆଖର ପାଖର ବଜାର ହାଟ ମାନକେ ପନିପରିବାର ଦରଦାମ ସବୁ କେନ୍ତା କାଣା ଥିଲା ସେ ବିଷୟରେ କହିଦଉ।
2: ନିହାତି ନିହାତି।
3: ଆଲୁଟା କିଲୋ ପିଛା 20 ଟଙ୍କା, ପିଆଜ 20-25 ଟଙ୍କା, ଟମାଟର 50-60 ଟଙ୍କା, ବାଇଗନ 30-35 ଟଙ୍କା, ଭେଣ୍ଡି 20-30 ଟଙ୍କା, ବରବଟି 30-40 ଟଙ୍କା, କୁନ୍ଦୁରୁ ଆଉ ମାଖନ 20-30 ଟଙ୍କା, କଞ୍ଚା କଦେଲ 40-50 ଟଙ୍କା, ପୋଟଲ 50-60 ଟଙ୍କା, ଫୁଲକୋବି 40 ଟଙ୍କା, ବନ୍ଧାକୋବି 20-30 ଟଙ୍କା, ଗାଜର 40-50 ଟଙ୍କା, ବିଟ 40-50 ଟଙ୍କା, କଞ୍ଚା ମିର୍ଚା 80 ଟଙ୍କା, ଲାଉ 20-30 ଟଙ୍କା, ସାରୁ 50 ଟଙ୍କା, ଅଦା 120 ଟଙ୍କା, ଆଉ ସେନ୍ତା ଲେସୁନଟା ରହିଥିଲା 160 ଟଙ୍କା ଲେଖା କିଲୋ।
2: ବୋଲେ ଗୁରୁବାରୀ,
0: ହଇ ଦାଦା,
2: ଇ ବଜାର ହାଟର କଥା ଜାଣିଲା ବୋଇଲେ ଇତାରୁ ତାରୁ ଦେଖବ ଆମର ପାଇନ ପାଗର କଥା ବି ରହିଲା, ଇଟା କେ ବି ଇ କଡେ କଡେ ରଖି ପକାମା ବୋଇଲେ କଥାଟା ବି ଛିଡ଼ି ଯିବାନ।
0: ହଇ ଦାଦା, ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର କିରେଇରୁ ଯେନ୍ ପାଇନ ପାଗ ସୂଚନାଟା ଆସି ପହଞ୍ଚିଛେ, ସେ ସୂଚନା ଅନୁସାରେ ଆସବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନେ କେନ୍ତା ଟିକେ ରଚେ ମେଘୁଆ ପାଗ ଦେଖା ଦେଇପାରେ। ଇତାର ସାଙ୍ଗେ ସାଙ୍ଗେ 8 ମିଲିମିଟର ତକ ବର୍ଷା ହେବାର ବି ସମ୍ଭାବନା ରହିଛି। ଆଉ ଯେନ୍ ସର୍ବୋଚ୍ଚ ତାପମାତ୍ରାଟା ରହିବା ସେଟା 37 ଡିଗ୍ରୀ ସେଲସିୟସ, ଆଉ ସର୍ବନିମ୍ନ ତାପମାତ୍ରାଟା 27 ଡିଗ୍ରୀ ସେଲସିୟସ ରହିପାରେ। ଇତାର ସାଙ୍ଗେ ସାଙ୍ଗେ ଯେନ୍ ସର୍ବୋଚ୍ଚ ଆର୍ଦ୍ରତାଟା ରହିବା ସେଟା 67% ଆଉ ସର୍ବନିମ୍ନ ଆର୍ଦ୍ରତାଟା 25% ରହିପାରେ। ତାର ସାଙ୍ଗେ ସାଙ୍ଗେ 227 ଡିଗ୍ରୀ ତଳ ପବନ ବହିପାରେ, ଯେନ୍ଟାକି ଘଣ୍ଟା ପ୍ରତି 9 କିଲୋମିଟର ବେଗରେ ବହିବା ବୋଲି ଅନୁମାନ କରାଯାଉଛି।
2: ବୋଲେ ଗୁରୁବାରୀ,
0: ହଇ ଦାଦା,
2: ସବୁ ସୂଚନା ମାନକେ ତ ଦେଲା, ହେଲେ ସମୟ ଭିତରେ ହେଇ ଆସିଲା ନା ଆମର ବୈଠକିକେ ଇନେ ରଖବାର ଲାଗି।
0: ହଇ ଦାଦା, ବେଲେ ବୈଠକି ସାରବାର ଆଗରୁ ଆମର ଚାଷୀ ଭାଇ ବହିନ ମାନକେ ଠିକନାଟା ଜଣେଇଦେଉଁ, ଯେନ୍ ଠିକନାଟା ପାଇକିରି ସେମାନେ ଆମକେ ଚିଠି ଲେଖିବେ।
2: ଆରୁ ଆମକେ ଚିଠି ଲେଖିବାର ଠିକଣା ହେଉଛେ କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
4: ଶ୍ରୋତାବନ୍ଧୁ ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ, କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପ୍ରଥମେ ଆସନ୍ତୁ ଆରମ୍ଭ କରିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା ଆପ୍ ତୋ ଏସେ ନାଥେ ଚଳଚ୍ଚିତ୍ରରୁ, ଗୀତରୁ ଗାଇଛନ୍ତି ମହମ୍ମଦ ରଫି, ରଚନା ନିଦା ଫାଜଲି, ସଙ୍ଗୀତ ଉଷା ଖନ୍ନା।

0: ପୁଲିସ
1: ମିସ୍ ସୀମା
0: ଆଜ୍ଞା
1: ଏବେ ପୋଲିସ ଷ୍ଟେସନ ଆସନ୍ତୁ ରୁହନ୍ତୁ ନହେଲେ ଘରକୁ ଆସିଯିବୁ ହଁ
0: କାହିଁକି କିନ୍ତୁ ମୁଁ
1: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି
0: ଡିଜିଟାଲ ଆରେଷ୍ଟ
1: 1,00,000 ଦିଅନ୍ତୁ ବଞ୍ଚିଯିବେ
0: ଏତେ ଟଙ୍କା
1: ଆଚ୍ଛା ଠିକ ଅଛି ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 30,000 ଦିଅ ନହେଲେ ପୁଅ ଜେଲ ଯିବ
0: ଜେଲ ତ ତୁମେ ଯିବ ତୁମର ଚେହେରା ରେକର୍ଡ ହେଇ ସାରିଛି
1: ଆରେ
0: ଡିଜିଟାଲ

0: ଫରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍। ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
1: ହେଲୋ ମମ୍ମା,
2: ହାଇ।
3: ଆର୍ବିଆଇ କହେ
0: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଶ୍ରୋତାବନ୍ଧୁ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣିବା ଅବତାର ଚଳଚ୍ଚିତ୍ରରୁ। ଗୀତରୁ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ସଙ୍ଗୀତ ଆନନ୍ଦ ବକ୍ସି, ରଚନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ସିଲେନି ପର୍ଯ୍ୟନ୍ତ
1: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା
0: ତ ଗର୍ଲସ୍ କ'ଣ ହଉଛି
2: ବିଲ୍ ହଉଛି
0: ଚାଲ ତୋ କାର୍ଡ ଦେ ପିନ୍ ଦେ
3: ଖାଇବାର ଚାମ୍ପିଅନସିପ୍ ଥିଲା ନା କ'ଣ ଆର୍ ବି ଆଇ କହି ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ।

ଶୁଣିଲେ ଗୀତଟି ଆନନ୍ଦ ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଥିଲେ ମୁକେଶ। ପରବର୍ତ୍ତୀ ଗୀତ ଶୁଣିବା ପରାୟଧାନ ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି କିଶୋର କୁମାର।

ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଗୀତ ଏବଂ ଗଜଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା କଣ୍ଠଶିଳ୍ପୀ ଗୋଲାମ ଅଲ୍ଲୀଙ୍କ କଣ୍ଠରେ କେତୋଟି ମନଛୁଆଁ ଗଜଲ। ପ୍ରଥମେ ଶୁଣିବା ଏ ଗଜଲଟି, ରଚନା ସନ୍ଦର୍ଶନ ସିଂ ଜୀ ମହାରାଜ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଗୀତ ଏବଂ ଗଜଲ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏଥିରେ ଶୁଣୁଛନ୍ତି କଣ୍ଠଶିଳ୍ପୀ ଗୁଲାମ ମଲ୍ଲିକଙ୍କ କଣ୍ଠରେ କେତୋଟି ମନଛୁଆଁ ଗଜଲ।

0: କାର୍ଯ୍ୟକ୍ରମ ଶେଷରେ ଶୁଣିବା ଆହୁରି ଏକ ସୁନ୍ଦର ଗଜଲଟି ଗୁଲାମ ଅଲ୍ଲୀଙ୍କ କଣ୍ଠରେ, ରଚନା ସନ୍ଥ ଦର୍ଶନ ସିଂ ଜୀ ମହାରାଜ।
1: संदिल है वक्त एक शातिर बाजीगर, वक्त मजमा लगाता है, खेल दिखाता है।

ଏ ଗଜଲ ସହ ଶେଷ ହେଲା ଗୀତ ଏବଂ ଗଜଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ପାଲା। ପରିବେଷଣ କରିଛନ୍ତି ସବିନା ନାୟକ ଏବଂ ସାଥି।

ଉଭୟ ପକ୍ଷରୁ ଯୁଦ୍ଧର ଘୋଷଣା ହେଲା। ଏ କଥା ଶୁଣି ହିଡିମ୍ବା ମନରେ ଥିବା ଅସୁରୀ ହିଡିମ୍ବି ହେଲେ ବି ସେ ଥିଲା ପତିବ୍ରତା ନାରୀ। ତେଣୁ ଯୁଦ୍ଧ ଘୋଷଣା ଶୁଣି ଆଜି ହିଡିମ୍ବି

ଗୋଟିଏ ବେଶ୍ୟାଳୟରେ ପ୍ରବେଶ କରୁଅଛି। ସ୍ୱାମୀର ଏପରି ଅବସ୍ଥା ଦେଖି ସେଇ ବ୍ରାହ୍ମଣ ସ୍ତ୍ରୀ ଜଗତର ନାଥ ଜଗନ୍ନାଥଙ୍କୁ ଆକୁଳରେ ପ୍ରାର୍ଥନା କରୁଅଛି। ଏହା ସବୁ ଘଟ ଦେଖି

ମଝିଆ ପୁତ୍ରକୁ ସମର୍ପି ଦେଲା। ଘଟୋତ୍କଚ ଆନନ୍ଦ ହୋଇ ଧନରତ୍ନ ପ୍ରଦାନ କରି ବ୍ରାହ୍ମଣକୁ କହିଲା, ଅନ୍ତରେ

ବ୍ରାହ୍ମଣ ମାର୍ତ୍ତାଳ ହେଲେ ମଧ୍ୟ ପୁଅକୁ ମୃତ୍ୟୁମୁଖ କୁଠେଲି ପାରିବ ନାହିଁ, କିନ୍ତୁ ସତ୍ୟ କରିଛି ପୁଅକୁ ନ ଛାଡ଼ିଲେ ବ୍ରାହ୍ମଣ ବଂଶଟି ଧ୍ୱଂସ ପାଇଯିବ। ଗଙ୍ଗାଧର ମେହେର ପ୍ରମାଣ କରୁଅଛନ୍ତି।

ରାବଣ ପୁଅକୁ ଘେନି ଗଲା। ଏଇ ସମୟରେ ଗ୍ରୀଷ୍ମ ଋତୁ ହୋଇଯାଉଛି, ରସ ରସକଲୋଲର ଦିନ କୃଷ୍ଣ ଦାସ ପ୍ରମାଣ କରୁଅଛନ୍ତି।

ଉଷ୍ଣ ଖରାରେ ପଥିକ ମାନେ ନୃତ୍ୟ କରିଲା ପରି ଚାଲୁଅଛନ୍ତି। ଏହିପରି ତାତିରେ ଘଟୋତ୍କଚ ବ୍ରାହ୍ମଣ ପୁଅକୁ ଟାଣି ଟାଣି ନେଉଅଛି। ଅନେକ ପଥଶ୍ରମ ପରେ ସେ ଦୁହେଁ ଗୋଟିଏ କାନନରେ ପହଞ୍ଚିଲେ।

କାନାଡ଼ାରେ ପହଞ୍ଚିଗଲେ। ସେ କାନାଡ଼ାରେ ପହଞ୍ଚିଲା ପରେ ଆଜି ମଧ୍ୟାହ୍ନକୁ ତୃଷା ହେଲା। କଚା ପାଣି ପିଇବାକୁ ନିର୍ଦ୍ଦେଶ ଦେବାରୁ ମଧ୍ୟମ ଝରଣାକୁ ଚାଲିଗଲା। ଝରଣାକୁ ଯିବା ବେଳେ ସବରୀ କନ୍ୟା ମାନେ ଜଳ ଘେନି ଫେରୁଥିଲେ। ତାହା ଦେଖି ମଧ୍ୟମ ପାଣି ମାଗିଲା, କିନ୍ତୁ ସବରୀ କନ୍ୟା ଯୋଗାମୟୀ ମଧ୍ୟମକୁ ଦେଖି ପତି ପଦରେ

ମଧ୍ୟମକୁ ଦେଖି ସବରୀ କନ୍ୟା ନିଜ ଘରେ ବାନ୍ଧି ରଖିଲା। ଏତିକି ବେଳେ ସନ୍ଧ୍ୟା ହେଲା। କୀଚକବଧରେ ଗଙ୍ଗାଧର ମେହେର ପ୍ରମାଣ କରୁଅଛନ୍ତି।

ବନରେ ଶିକାର କରିବାକୁ ଯାଇଛନ୍ତି। ହତତ୍କଚର ଡାକ ଶୁଣି ପାଖକୁ ଆସିଲେ। ଦୁହିଙ୍କ ଯୁଦ୍ଧ ହେଲା। ଭୀମ ପରାସ୍ତ ହୋଇ ବନ୍ଦୀ ହୋଇଛନ୍ତି। ଚାହୁଁ ଚାହୁଁ ପ୍ରଭାତ ହେଲା। ପୁଣି କାଳିଦାସ ପ୍ରମାଣ କରୁଛନ୍ତି, ପ୍ରଭାତ ଦୀପ ବାଣ୍ଡୁଳା।

ଘଟୋତ୍କଚ ମନ୍ଦିର କୁ ଆଣି ଅଛି ଠିକ ଏତିକି ବେଲେ କୃଷ୍ଣ ଯୁଧିଷ୍ଠିର ଅର୍ଜୁନ ନକୁଳ ସହ ଦେବ ଭୀମଙ୍କୁ ଖୋଜି ଖୋଜି ମନ୍ଦିରରେ ଆସି ପହଞ୍ଚିଲେ ଭୀମ ଏବଂ ମଧ୍ୟମ ଟଣା ଟରା ହେଉଛନ୍ତି କାହିଁକି ନା ବୋଲି ଦେବା ପାଇଁ ଏହା ଶୁଣି ମା ବରଣ ଦୁର୍ଗା ଆଜି ଆବିର୍ଭାବ ହେଲେ କୃଷ୍ଣଙ୍କ ଦର୍ଶନ ପାଇଁ ମୋର ମନ ବ୍ୟାକୁଳ ଥିବାରୁ ସମସ୍ତଙ୍କୁ ମୁକ୍ତି ଦେଇ କହିଲେ ରେ ପୁଅ ମାନେ ମା କେବେ ହେଲେ ପୁଅ ରକ୍ତ ବା ବଳିଦାନ ଚାହେ ନାହିଁ ତେଣୁ ମା ବନ ଦୁର୍ଗା ସମସ୍ତଙ୍କୁ ମୁକ୍ତି ଦେଇ କହିଲେ କୃଷ୍ଣଙ୍କ ଦର୍ଶନ ପାଇଁ ମୋର ମନ ବ୍ୟାକୁଳ ହେଉଥିଲା ସେଇଥିପାଇଁ ମୁଁ ତୁମ ସମସ୍ତଙ୍କୁ ପରୀକ୍ଷାରେ ପକାଇଥିଲି ସମସ୍ତେ ମୁକ୍ତି ପାଇ ମୁକ୍ତ କଣ୍ଠରେ ମାଙ୍କର ସ୍ତୁତି କଲେ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ପରିବେଷଣ କରିଥିଲେ ସବିନା ନାୟକ ଏବଂ ସାଥୀ, ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହୋଇଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର 195ତମ ଭାଗ ସକାଳ 6:35। ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ ଶୁଣିବେ 7:25। ଏଥିରେ ବିଷୟ ରହିଛି ଯୋଗ ରଖେ ନିରୋଗ। ଏ ସମ୍ପର୍କରେ ଶୁଣିବେ ଖଗେଶ୍ୱର ଓଝାଙ୍କ ସହ ଆଲୋଚନା। ସୁଗମ ସଙ୍ଗୀତ 8:30। ବଣପାଳ ଗୀତ 8:45। ଏଥିରେ ଶୁଣିବେ ଓରାମ ଗୀତ। ପରିବେଷଣ କରିଛନ୍ତି ଦୁଚୁ ଖାଲକୋ ଏବଂ ସାଥୀ। ବିବିଧ ଭାରତୀ କାର୍ଯ୍ୟକ୍ରମ 9:00 ଅପରାହ୍ନ 5 ପର୍ଯ୍ୟନ୍ତ। ଇତିମଧ୍ୟରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିବେ 10:00 ଏବଂ 12:30 ଶୁଣିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର। କାଲି ରହିଛି 1306ତମ ଭାଗ। ଏ ଥିଲା ଶ୍ରୋତାବନ୍ଧୁ ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 11:07 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆମର ଆଜିର ଅଧିବେଶନ। ଆଗାମୀକାଲି ପୁଣି ଆପଣଙ୍କୁ ଅଭିବାଦନ ଜଣାଇବୁ 5:55। ସେତେବେଳେ ଯାଏ ବିଦାୟ ନେଉଛୁ। ଶୁଭରାତ୍ରି। ଜୟ ହିନ୍ଦ।